ଆକାଶବାଣୀ ରାଉରକେଲା ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 21 ଦିନ 2026 ମସିହା ଜୁନ୍ ମାସ 10 ତାରିଖ ସମୟ ବର୍ତ୍ତମାନ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ମାଙ୍ଗଳିକ

ପରବର୍ତ୍ତୀ ଗୀତରେ କଣ୍ଠଶିଳ୍ପୀ ସଭାପତି ପଢ଼ିଆରୀ, ରଚନା ଗୋପାଳ ଚନ୍ଦ୍ର ପଣ୍ଡା। କ୍ଷମା କରିଦିଅ ପ୍ରଭୁ ସବୁ ଦୋଷ ମୋର।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। ଶୁଣିବା ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଲକ୍ଷ୍ମୀ ନାରାୟଣ ବେହେରାଙ୍କର ଏକ ରଚନା ସକଳ ଦିଗରେ ତୁମେ ରହିଅଛ ପୁରୀ। କଣ୍ଠଦାନ କରିଛନ୍ତି ସୁଭାବତୀ ପଢ଼ିଆରୀ।

ପରେ ପରେ ଶୁଣିବା ମହା ନିର୍ବିଧ ଅଟଇ ଏ ପଥ, ଏ ଭକ୍ତିଗୀତ ଗୀତା ପଟ୍ଟନାୟକଙ୍କ କଣ୍ଠରେ ଭୀମଭୋଇଙ୍କ ରଚନାରୁ।

ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଭକ୍ତିଗୀତ ଭୀମ ଭୋଇଙ୍କ ରଚନାରୁ ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ। କଣ୍ଠଦାନ କରିଛନ୍ତି ଗୀତା ପଟ୍ଟନାୟକ।

କାର୍ଯ୍ୟକ୍ରମ ଶେଷରେ ଶୁଣିବା ଭୀମଭୋଇଙ୍କର ଆଉ ଏକ ରଚନା, ନିରତେ ଭଜ ତରିବ ଭବ ସଂସାରୁ। ଗାଇଛନ୍ତି ଗୀତା ପଟ୍ଟନାୟକ।

ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ ଶ୍ରୋତବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758 ନମ୍ବରଟି ଆଉଥରେ କହି ରଖୁଛି 7008248758 ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ଶ୍ରୀ ରାମଚରିତ ମାନସର 190ତମ ଭାଗ।

ଶୁଣିଲେ ଶ୍ରୀରାମଚରିତ ମାନସର 190ତମ ଭାଗ। ଆକାଶବାଣୀ ରାଉରକେଲା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣିପାରିବେ। ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: आकाशवाणी संबलपुर सुनंतु संस्कृत रे संबद रिलेकर सुनाउछु
1: टीएम आकाशवाणी संप्रति वार्ता श्रुयंताम प्रवाचिका रचा झा प्रधानमंत्री नरेन्द्र मोदी अद्य भारतस्य दीर्घतमः निर्वाचितः प्रधानमंत्री अभवत्। श्रीमोदी चतुर्दशाधिकद्विसहस्रतमवर्षस्य मई मासस्य षड्विंशति दिनांके कार्यभारं स्वीकृतवान् आसीत्। असौ पंडित जवाहरलाल नेहरू इत्येतस्य समयम् अतिक्रमितवान्, यः प्रथमवारं द्विपञ्चाशदधिकनवदशशततमवर्षस्य मई मासस्य त्रयोदशदिनांके निर्वाचित प्रधानमंत्री रूपेण शपथवचनं स्वीकृतवान् तथा चतुष्षष्ट्यधिकनवदशशततमवर्षस्य मई मासस्य सप्तविंशतिदिनांकं यावत् स्वीय सेवां प्रदत्तवान्। निर्वाचित प्रधानमंत्री रूपेण पंडित नेहरू वर्यस्य कार्यकालः अष्टनवत्यधिकत्रिशताधिक चतुर्सहस्र दिवसान् यावत् आसीत्। चतुर्दशाधिकद्विसहस्रतम वर्षस्य मई मासस्य षड्विंशति दिनांकादारभ्य अद्य षड्विंशत्यधिकद्विसहस्रतम वर्षस्य जून मासस्य दशदिनांकं यावत् प्रधानमन्त्रिणः नरेन्द्र मोदिनः कार्यकालः निरन्तरं नवनवत्यधिकत्रिशताधिकचतुर्सहस्र दिनानि यावत् जातः, येन श्रीमोदी भारतस्य इतिहासे सर्वाधिकावधि पर्यन्तं निर्वाचित प्रधानमन्त्री अभवत्। एतस्मिन् अवसरे वैश्विक नेतारः प्रधानमन्त्रिणे नरेन्द्र मोदिने शुभकामनाः प्रदत्तवन्तः। श्रीलंकायाः राष्ट्रपतिः अनुरा कुमार दिसा नायका एकस्मिन् पत्रे लिखितवान् यत् एषा उपलब्धिः न केवलं मोदी वर्यस्य कार्यकालस्य वर्षाणां प्रमाणमस्ति अपितु विश्वस्य बृहत्तमस्य लोकतंत्रस्य जनानां तस्य नेतृत्वे पुनः पुनः स्थापितस्य विश्वासस्य प्रमाणमस्ति। एतदतिरिच्य पापुआ न्यूगिनी देशस्य प्रधानमंत्री जेम्स मारापे, त्रिनिदाद टोबैगो देशस्य प्रधानमंत्री कमला प्रसाद विसेसर च प्रधानमंत्री नरेन्द्र मोदी वर्याय शुभकामनाः अयच्छताम्। राष्ट्रीय जनतांत्रिक संयुत्याः उपवेशनमेकम् अद्य नवदिल्ल्याम् आयोजयिष्यते, यत्र अस्याः संयुत्याः प्रशासनस्य द्वादशवर्षपूर्त्यवसरे तथा प्रधानमन्त्रिणः नरेन्द्र मोदिनः दीर्घसमयपर्यन्तं निर्वाचित प्रधानमन्त्री भवितुम् उपलक्ष्ये उत्सवः भविष्यति। प्रधानमन्त्रिणं मोदिनं भाजपा दलस्य शीर्षनेतृत्वं च समेत्य संयुत्याः सर्वे घटकाः उपवेशने भागं ग्रहीष्यन्ति इति आशास्यते। एतस्मिन् उपवेशने अनया संयुत्या शासितानां सर्वेषां द्वाविंशति राज्यानां केन्द्रशासित प्रदेशानां च मुख्यमन्त्रिणम् उपमुख्यमन्त्रिणं च समेत्य सर्वेषां घटकानां नेतारः अपि सम्मिलिताः भविष्यन्ति। प्रधानमन्त्री नरेन्द्र मोदी ह्यः कुवैत देशस्य प्रमुखेण शेख मिशाल अल अहमद अल जबर अल सबाह इत्यनेन सार्धं दूरभाषेण संवादम् अकरोत्। उभौ नेतारौ पश्चिमैशियायां परिवर्तित सुरक्षा परिस्थितिम् आलक्ष्य परस्परं विचार विनिमयं कृतवन्तौ। प्रधानमन्त्रिणा क्षेत्रे विवर्धित आततिपूर्ण विषये गंभीरा चिंता प्रकटिता तथा कुवैतस्य सार्वभौमिक प्रादेशिक अखण्डतां विरुध्य विहिताक्रमणान् प्रति भारतस्य प्रतिज्ञा पुनः प्रतिपादिता। असौ शान्तेः स्थैर्यस्य च पुनः स्थापनार्थं चिन्तां न्यूनीकर्तुं संवादं पारस्परिक सहभागिताञ्च दृढयितुं पुनरपि आह्वानम् अकरोत्। विदेशमन्त्री डॉ एस जयशंकरः अद्यारभ्य बुल्गेरिया फिनलैंड देशयो द्विदिवसीय आधिकारिक यात्रायां भविष्यति। विदेशमन्त्रालयेनोक्तं यत् डॉ जयशंकरः बुल्गेरिया देशस्य स्वीय यात्रावधौ तत्रत्य नेतृत्वेन सह मेलनं करिष्यति तथा स्व समकक्षेण सह चर्चां विधास्यति इति वार्ताः।
2: ଶୁଣିଲେ ସଂସ୍କୃତର ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଆମର ଆଜିର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା। ଆମର ଏହି ସୂଚନା ପରେ ପରେ ସକାଳ 7:05 ଆଞ୍ଚଳିକ ସମ୍ବାଦ, 7:10 ଆମର ସ୍ୱାସ୍ଥ୍ୟ ଏବଂ ସକାଳ 7:15 ଓଡ଼ିଆରେ ସମ୍ବାଦ ରହିଛି ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25 ପ୍ରଚାର କରିବୁ କାର୍ଯ୍ୟକ୍ରମ ପ୍ରେରଣା। ଆଜି ଏଥିରେ ଶୁଣିବେ, ଜୀବନ ଏକ ଫୁଲର ସେଜ ନୁହେଁ, ଏହା ଏକ କଣ୍ଟକିତ ପଥ। ଏ ପ୍ରସଙ୍ଗରେ ଆର୍ତତ୍ରାଣ ନନ୍ଦଙ୍କ ସହ ସାକ୷ତକାର ଭିତ୍ତିକ ଆଲୋଚନା। ସକାଳ 8:30 ରହିଛି କେତୋଟି ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ କରୁଣାକର ସେଠୀ ଏବଂ ପଦ୍ମାବତୀ ଦ୍ୱିବେଦୀଙ୍କ କଣ୍ଠରେ। 8:45 ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିବୁ କିଷାନ ଗୀତ, ପରିବେଷଣ କରିଛନ୍ତି ଜାନକୀ କିଷାନ ଓ ସାଥୀ। ପୂର୍ବାହ୍ନ 9:00 ଅପରାହ୍ନ 5:00 ଯାଏ ଶୁଣିପାରିବେ ଆମର ନିୟମିତ ପ୍ରଚାର ହେଉଥିବା ବିବିଧ ଭାରତୀ କାର୍ଯ୍ୟକ୍ରମ। ଇତିମଧ୍ୟରେ ପୂର୍ବାହ୍ନ 10:00 ରହିଛି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ, ଏବଂ ମଧ୍ୟାହ୍ନ 12:00 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1303ତମ ଭାଗ। ଏହାଛଡ଼ା ଅପରାହ୍ନ 5:00 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ, 5:20 ଶ୍ରୀମଦ୍ ଭାଗବତର 420ତମ ଭାଗ। 5:30 ରହିଛି ନାରୀ ମହଲ କାର୍ଯ୍ୟକ୍ରମ, 6:10 ସମ୍ବଲପୁରୀ ଗୀତ। 6:30 ଶୁଣିପାରିବେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ମୟୂରଭଞ୍ଜ ଜିଲ୍ଲାର ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ କୃଷି ସମ୍ପର୍କିତ ଆମର କାର୍ଯ୍ୟକ୍ରମ ଖେତ ଖମାର। ରାତି 8:00 ସିନେ ସଙ୍ଗୀତ, 10:00 ରହିଛି ଓଡ଼ିଆ ଆଲବମ୍ ଗୀତ। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବେ ଭିଜି ଯୋଗଙ୍କର ଭାଲିନ ବାଦନ ରାଗ ଜୟ ଜୟବନ୍ତୀ। ଶ୍ରୋତାବନ୍ଧୁ, ଏଥିଲା ଆଜିର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା ଆକାଶବାଣୀ ରାଉରକେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22 ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀ ସେବାକୁ ସୁଦୃଢ଼ କରିବା ପାଇଁ 755 ନୂତନ ପଦବୀ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ନୂତନ ପଦବୀ ମଞ୍ଜୁର ହେବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅଧିକ ସଶକ୍ତ ହେବ। ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତାକୁ 649 ରୁ 650 ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ଗତ ଜାନୁଆରୀ ମାସରୁ ଲାଗୁ ହେବ। ପୂର୍ବରୁ ଗତବର୍ଷ ଜୁଲାଇ 1ରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623 ରୁ 649 ବୃଦ୍ଧି କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଓଡ଼ିଶା ରାଇସ୍ ମିଲର ସଂଘ ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସୂଚନା ଅନୁସାରେ ନିକଟରେ ମୁଖ୍ୟମନ୍ତ୍ରୀ ମିଲିଂ ଦରକୁ 2 ଗୁଣା ବୃଦ୍ଧି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 5 ବ୍ଲକରୁ ଅତି କମ୍ରେ 100 ଜଣ ମହାଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟଧାର୍ଯ୍ୟ ସହ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମା ମାଟିର ସୁରକ୍ଷା, ଜଳ ଜୀବିକା ସଂରକ୍ଷଣ ଓ ବିପଣନର ସୁବ୍ୟବସ୍ଥା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

0: ଘଟୁଛି। ଦିନକୁ ଦିନ ଭୂତଳ ଜଳ ହ୍ରାସ ପାଉଥିବାରୁ ବର୍ଷା ଜଳର ସଂରକ୍ଷଣ ଏବଂ ଏହାର ପୁନଃ ବ୍ୟବହାର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଚେକ୍ଡ୍ୟାମ୍ଗୁଡ଼ିକର ମରାମତି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସୋହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2,50,000 ଟଙ୍କା ଏବଂ ମହିଳା ଦଳରେ ସାମିଲ ଥିବା 4 ଜଣ ଖେଳାଳିଙ୍କୁ 83,500 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7 ସହରର ତାପମାତ୍ରା 40°C ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ ଆଶଙ୍କାରେ ପଡ଼ିଯାନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ। ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫା ସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ଓ ବନ୍ଧୁବାନ୍ଧବ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯେଉଁଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ, ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ। ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନ ହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ।

0: ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ, ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣୁଥିଲେ ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ବୈଠକ। ବୁଲଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 May 26 ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 May 13 ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 May 27 ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ NDA ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କ ଦାରିଦ୍ର୍ୟ ସୀମାରେଖାର ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଷୟିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି

କହି ରଖୁଛି 7008247585। ଆକାଶବାଣୀ ରାଉରକେଲା ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପ୍ରେରଣା। ଆଜି ଏଥିରେ ଶୁଣିବେ, ଜୀବନ ଏକ ଫୁଲର ସେଜ ନୁହେଁ, ଏହା ଏକ କଣ୍ଟକିତ ପଥ। ଏ ପ୍ରସଙ୍ଗରେ ଆର୍ତ୍ତତ୍ରାଣ ନନ୍ଦଙ୍କ ସହ ସାକ୍ଷାତକାର ଭିତ୍ତିକ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ମଧୁସ୍ମିତା ବିଶ୍ୱାଳ। ଶୁଣିବା କାର୍ଯ୍ୟକ୍ରମ ପ୍ରେରଣା।

0: ଏଇଠୁ ବାହାରିକି ଏମ୍ସ ଦିଲ୍ଲୀକୁ ପଳାଇଥିଲି। ଏମ୍ସ ଦିଲ୍ଲୀରେ ଗୋଟେ ମାସ ଆଡ଼ମିଟ୍ ହେଲା ପରେ ସେଠି ଡକ୍ଟରମାନେ ପୁରା ଥରଲି ଚେକ୍ କଲେ, ଚେକ୍ କଲା ପରେ କହିଲେ ନାଇଁ କିଛି ହେବନି ଆଉ ୟାକୁ ଟ୍ରାନ୍ସପ୍ଲାଣ୍ଟ ହିଁ ୟାର ଲାଷ୍ଟ ଉପାୟ। ଆଚ୍ଛା, ତାପରେ ଏମ୍ସ ଦିଲ୍ଲୀରେ କ'ଣ ନା କ୍ୟୁରେ ରହିବାକୁ ପଡ଼େ, ମୁଁ ବି ସେଠି କ୍ୟୁରେ ଥିଲି। ତାପରେ ଆମ ଘର ଲୋକ କହିଲେ ନାଇଁ ଏଠି ତ କ୍ୟୁରେ ଅଛି, କେଉଁଠି ଟିକେ ଶୀଘ୍ର ରିକଭରି ହେଇପାରିବ, ସେଇଠି ଗଲେ ଟିକେ ଭଲ ହେବ କହି ଆମ ଘର ଲୋକ ଡିସିସନ୍ ନେଲେ। ନେଲା ପରେ ମୋତେ ସେଇଠୁ ଡିସଚାର୍ଜ କରିକି ଆଣିକି ଦିଲ୍ଲୀ ILBSରେ ମୋତେ ଆଡ଼ମିଟ୍ କରିଦେଲେ। ସେଠି ଯେଉଁ ଆମ ଡକ୍ଟର ଅଶୋକ ଚୌଧୁରୀ ସାର୍ ଅଛନ୍ତି, ତାଙ୍କ ତତ୍ତ୍ୱାବଧାନରେ ମୁଁ ସେଠି ଟ୍ରିଟମେଣ୍ଟ ହେଲି। ଟ୍ରିଟମେଣ୍ଟ ହେଲା ପରେ ମୋର ଆପଣଙ୍କୁ ଗୋଟେ ମାସ ଭିତରେ ଟ୍ରାନ୍ସପ୍ଲାଣ୍ଟ ହେଇଗଲା।
1: ଆଚ୍ଛା,
0: ଟ୍ରାନ୍ସପ୍ଲାଣ୍ଟ ହେଇଗଲା। ଟ୍ରାନ୍ସପ୍ଲାଣ୍ଟ ହେଲା ପରେ ଏବେ ଆଜି ଫେବୃଆରୀ 2017 ଫେବୃଆରୀ 2 ତାରିଖରେ ମୋର ଲିଭର ଟ୍ରାନ୍ସପ୍ଲାଣ୍ଟ ହେଇଥିଲା
1: 2017 ମସିହାରେ।
0: ଏବେ ମାନେ 10 ବର୍ଷ ମୁଁ କଣ୍ଟିନ୍ୟୁ କରିଛି, ମୁଁ ପୁରା ସୁସ୍ଥ ଅଛି ଆଜ୍ଞା। ଆପଣ ତ ଦେଖିପାରୁଥିବେ ମୋତେ ପୁରା ସୁସ୍ଥ ଅଛି।
1: ତେବେ ସାର୍, ଯୋଉ ଆପଣ କହିଲେ ଆପଣ ସୁସ୍ଥ ଅଛନ୍ତି, ବହୁତ ଭଲ କଥା, କିନ୍ତୁ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଜଣେ ବ୍ୟକ୍ତି ପୁଣି ସାଧାରଣ ଜୀବନକୁ ଜିଇଁପାରେ କି ନା ତାର କିଛି ଚେଞ୍ଜେସ୍ ଆସେ?
0: ନାଇଁ, ସାଧାରଣ ଜିନିଷ ଜୀବନକୁ ବଞ୍ଚିପାରିବ, କାହିଁକି ବଞ୍ଚିପାରିବନି ଆଜ୍ଞା, ବଞ୍ଚିପାରିବ। କିନ୍ତୁ ତାକୁ ଟିକେ ରେଗୁଲାର ଚେକଅପ୍ ଦରକାର, ମେଡ଼ିସିନ ନିୟମିତ ଭାବରେ ଖାଇବ, ତାପରେ ରେଗୁଲାର ଚେକଅପ୍ କରାଇବ, ତାପରେ ଆପଣଙ୍କର ଏଇ ଯେଉଁ ଧୂମ୍ରପାନ ମଦ୍ୟପାନଠୁ ବହୁତ ଦୂରରେ ରହିବ, ଜଙ୍କ ଫୁଡ଼୍ଠୁ ଦୂରରେ ରହିବ, ତାହେଲେ କିଛି ଅସୁବିଧା ନାହିଁ, ସିଏ ମାନେ ନର୍ମାଲ ଜୀବନ ଯାପନ କରିପାରିବ,
1: କିଛି ଅସୁବିଧା
0: ହେବ। ରେଷ୍ଟ୍ରିକ୍ସନ୍ ଟିକେ ମାନିବାକୁ ପଡ଼ିବ।
1: ମାନେ ମୋ ଉପରେ କହିବାକୁ ଗଲେ ବାହାରର କୌଣସି ଖାଦ୍ୟ ଦ୍ରବ୍ୟ ହଉ ବା ଧୂମ୍ରପାନ ହଉ କି ମଦ୍ୟପାନ ହଉ, ଏସବୁକୁ ଛାଡ଼ିବାକୁ ସମ୍ପୂର୍ଣ୍ଣ ରୂପେ ପଡ଼ିବ ତାକୁ?
0: ହଁ, ସମ୍ପୂର୍ଣ୍ଣ ରୂପେ ନାଇଁ, ଦେଖନ୍ତୁ ସେମିତି ନାହିଁ, ମୁଁ ଦରକାର ପଡ଼ିଲେ ବାହାରକୁ ଯାଉଛି,
1: ଆଜ୍ଞା
0: ବାହାରକୁ ଯାଉଛି, ଦିଲ୍ଲୀ ଯାଉଛି ଚେକଅପ୍ କରିବା ପାଇଁ, ତ ମୋତେ କେଉଁଠି କିଛି ଖାଇବାକୁ ପଡ଼ିବ ନା, ଖାଇବି, ତେଣୁକି ଦେଖି ଚାହିଁକି ଖାଇବାକୁ ପଡ଼ିବ। ମୁଁ ବାହାରକୁ ଗଲେ ସାଧାରଣତଃ ଦହି ରୁଟି କ୍ଷୀର ଏମିତି ଖାଇକି ରହିଯାଏ, ହଁ ହଁ, ଫଳ ଖାଇପାରିବେ ଆପଣ, ଆପେଲ ଗୋଟେ ଦୁଇଟା ଖାଇପାରିବେ, ଏମିତି ଖାଇପାରିବେ, କିଛି ଅସୁବିଧା ନାହିଁ।
1: ତେବେ ଆପଣଙ୍କର ଅପରେସନ ପରର ଜୀବନଶୈଳୀ କେମିତି କ'ଣ ରହିଛି? ଅପରେସନ ପୂର୍ବରୁ ତ ଆପଣ କହିଲେ ଯେ ଆପଣ ଜଣେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ, ତେବେ ଅପରେସନ ପରେ ପରେ ଆପଣ କେମିତି ଆପଣ ନିଜକୁ ଆଉ ଥରେ ରିକଭର କରିକି ପୁଣି ଆଉ ଥରେ ଗୋଟେ ନୂଆ ଜୀବନ ପାଇଛନ୍ତି ବୋଲି କହିଲେ କିଛି ଭୁଲ ହେବନି, କେମିତି କ'ଣ ଚାଲିଛି ଆପଣଙ୍କ?
0: ଦେଖନ୍ତୁ, ମୋର ସବୁଦିନେ ଏଇଠୁ ମୁଁ ମାର୍କେଟିଂ ଷ୍ଟିଲ୍ ସେକେଣ୍ଡରୀ ଷ୍ଟକ୍ ୟାର୍ଡ଼ରେ ପୋଷ୍ଟିଂ ଅଛି, ଷ୍ଟକ୍ ୟାର୍ଡ଼ରୁ ବାହାରୁ ମୋର ଟିକେ ଲେଟ୍ ହେଇଯାଏ, କାହିଁକି ଏଇଟା ଆମର କମର୍ସିଆଲ ଡିପାର୍ଟମେଣ୍ଟ, ଏଇଠୁ ବାହାରିକି ମୁଁ ଗଲା ପରେ ସନ୍ଧ୍ୟା 6-7 ସୁଦ୍ଧା, ମାନେ 7:30 ସୁଦ୍ଧା ମୁଁ ଡିନର୍ କରିନିଏ। ଡିନର୍ କଲା ପରେ ମୁଁ ପ୍ରାୟ 4-5 କିଲୋମିଟର ୱାକିଂରେ ଯାଏ, ଡିନର୍ କରିସାରିଲା ପରେ କଲା ପରେ ମୁଁ ଆମର ଆସିକି 9-9:30 ସୁଦ୍ଧା ରାତିରେ ଶୋଇପଡ଼େ, ଆଉ 4:00-4 ଉଠେ ରେଗୁଲାର, 4:00-4 ଉଠିକି ମୁଁ ପୁଣି ଫ୍ରେଶ୍ ହେଇକି ପୁଣି ୱାକିଂରେ ଯାଏ, ହଁ, ଆସିକି ଘରେ କିଛିଟା ଯୋଗ କରେ, ଯୋଗ କରିକି ପୁଣି ନର୍ମାଲ ସକାଳୁ ତ ମୋର କ'ଣ ଥାଏ ନା, କାକୁଡ଼ି ଗାଜର ବିଟ୍ର ଜୁସ୍ ଗୋଟେ ବନେଇକି ମୁଁ ତାକୁ ନେଇକି ଆସିଥାଏ, ମାନେ ପିଇ ଦେଇକି ଆସିଥାଏ ଘରୁ, ଆଉ 11:00 ବେଳେ ଗୋଟେ ଆପେଲ୍ ଖାଏ, ହଁ, ଲଞ୍ଚରେ ଦଲିଆ ଦହି କାକୁଡ଼ି ଗାଜର ରାଇତା, ହଁ, ଆଉ ଦିନକୁ 2-3 ବ୍ଲାକ୍ କଫି ପିଏ। ଏମିତି ଯେତେବେଳେ ଅତ୍ୟଧିକ ଭୋକ ଲାଗେ କ'ଣ କରେ ନା, ଚଣା ଭଜା ରଖିଥାଏ, ରୋଷ୍ଟେଡ୍ ଚଣାଟା, ଯେଉଁଟା ଫ୍ରାଏ ହେଇନଥିବ, ଯେଉଁଟା ରୋଷ୍ଟେଡ୍, ହଁ, ସେଇ ଚଣାଟା ତାକୁ ଗୋଟେ ମୁଠା ଖାଇକି ପାଣି ଟିକେ ପିଇକି ଏମିତି ରହିଯାଏ, ରାତିରେ ଗୋଟେ ରୁଟି ଆଉ ସନ୍ତୁଳା ଟିକେ ଖାଇକି ମୁଁ ରହେ। ଏଇଟା ହେଉଛି ମୋର ରେଗୁଲାର ଇଏ, ବାଇ ଚାନ୍ସ କୁଆଡ଼େ ବାହାରକୁ ଗଲେ ରୁଟି ଦହି କ୍ଷୀର ଏମିତି ଖାଇକି ବି ମୁଁ ରହିଯାଏ।
1: ଶୁଣନ୍ତୁ,
0: ମୁଁ ଆଗରୁ ଆଜ୍ଞା ମାନେ 100% ଭେଜିଟେରିଆନ୍ ଥିଲି, ହେଲା, 100% ଭେଜିଟେରିଆନ୍ ଥିଲି। ଟ୍ରାନ୍ସପ୍ଲାଣ୍ଟ ପରେ ମୋତେ ଡକ୍ଟରଙ୍କ ପରାମର୍ଶ କ୍ରମେ ମୁଁ ତେ କହିଲେ ନାଇଁ ଅଣ୍ଡା ଖାଇବାକୁ ପଡ଼ିବ, ହ୍ୱାଇଟ୍ଟା ଖାଇବାକୁ ପଡ଼ିବ, କାହିଁକି ହ୍ୱାଇଟ୍ରେ ବହୁତ ପ୍ରୋଟିନ୍ ଅଛି ଆଉ ଲିଭରକୁ ପ୍ରୋଟିନ୍ର ବହୁତ ଆବଶ୍ୟକତା ଅଛି, ତେଣୁକି ଆପଣଙ୍କୁ ପ୍ରୋଟିନ୍ ନେବାକୁ ପଡ଼ିବ, ତେଣୁ ଆପଣ ଡେଲି ହ୍ୱାଇଟ୍ ଅଣ୍ଡା ଖାଆନ୍ତୁ। ମୁଁ ସେତେବେଳେ ଷ୍ଟାର୍ଟିଂରେ ତ ଆଜ୍ଞା ଡେଲି 6 ଖାଉଥିଲି, ଏବେ 2-3 ଖାଉଛି, ରେଗୁଲାର ଖାଉଛି,
1: କିନ୍ତୁ ଧଳା ଅଂଶଟି ଖାଉଛି,
0: ଧଳାଟା ହଳଦିଆଟା ନାହିଁ।
1: ତେବେ ଆପଣ ଗୋଟିଏ ସଂସ୍ଥା ସହିତ ମଧ୍ୟ ଜଡ଼ିତ ଅଛନ୍ତି, ସେ ସଂସ୍ଥା ସମ୍ପର୍କରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ?
0: ମୁଁ ଯେଉଁ ସଂସ୍ଥାରେ ଅଛି ଆଜ୍ଞା, ସେଇଟା ହେଉଛି ILPF, ଇଣ୍ଡିଆନ୍ ଲିଭର ପେସେଣ୍ଟ ଫେଡେରେସନ,
1: ଆଜ୍ଞା,
0: ସେଇଟା ତାଙ୍କର ମୁଖ୍ୟ ହେଉଛନ୍ତି ଆମର ଡକ୍ଟର ଅଶୋକ ଚୌଧୁରୀ, ଯିଏ ଦିଲ୍ଲୀରେ ମାନେ ହେପାଟୋଲୋଜିଷ୍ଟ ଭାବରେ କାର୍ଯ୍ୟରତ, ILBS ହସ୍ପିଟାଲରେ ସିଏ ବି ହେପାଟୋଲୋଜିଷ୍ଟ ଭାବରେ କାର୍ଯ୍ୟରତ, ଆଉ ସିଏ ଜଣେ ବହୁତ ଭଲ ଲୋକ, ଆପଣ ବିଶ୍ୱାସ କରିନେ, ତାଙ୍କ ଦ୍ୱିତୀୟ ଭଗବାନ, ଡକ୍ଟରମାନଙ୍କୁ ବି ଭଗବାନ କହିଲେ କୁହାଯାଏ, କିନ୍ତୁ ତାଙ୍କୁ ଭଗବାନ କହିଲେ ବି କିଛି ଅସୁବିଧା ମାନେ କହିବାଟା ହିଁ ସବୁଠାରୁ ଉତ୍ତମ, କାହିଁକି ମୁଁ ଦେଖିଛି ମୋର ଯେତେବେଳେ ଦେହ ଖରାପ ଥାଏ ମୁଁ ତାଙ୍କୁ ଯେତେବେଳେ ମେସେଜ୍ କରେ ସାର୍ ମୋର ଏମିତି ଏମିତି ହେଇଛି ମୋତେ ଟିକେ କିଛି ସଜେଷ୍ଟ କରନ୍ତୁ, ସେ ମୋତେ ଘଣ୍ଟେ ଦୁଇ ଘଣ୍ଟା ଭିତରେ ରିପ୍ଲାଏ ଦେଇଦିଅନ୍ତି, ଏଇ ଯେ ମେଡ଼ିସିନ୍ ଖାଆନ୍ତୁ, ଏଇ ଟେଷ୍ଟ କରନ୍ତୁ, କହିକି ସିଏ ମୋତେ କୁହନ୍ତି, ଆଡ଼ଭାଇସ୍ କରନ୍ତି। ତ ତାଙ୍କର ଆମର ମୁଖ୍ୟ ହେଉଛନ୍ତି ଡକ୍ଟର ଅଶୋକ ଚୌଧୁରୀ ସାର्। ଆମର ମେନ୍ ଫୋକସ୍ ହେଉଛି ନୋ ହେପାଟାଇଟିସ୍, ନୋ ହେପାଟାଇଟିସ୍ ମାନେ KNOW ଆଉ NO, ହେପାଟାଇଟିସ୍ ବିଷୟରେ ଜାଣନ୍ତୁ ଆଉ ହେପାଟାଇଟିସ୍ରୁ ଦୂରରେ ରୁହନ୍ତୁ କହିକି ସିଏ ତାଙ୍କ ଆମର ମେନ୍ ନାରା ILPF ର। ଆମେ କ'ଣ କରୁ ନା ଆମ ILPF ସଂସ୍ଥା, ମୁଁ ତ ଆଜି ପର୍ଯ୍ୟନ୍ତ 2-3 ଆଟେଣ୍ଡ କରିଛି। ଥରେ ଆମର ଭୁବନେଶ୍ୱରରେ ଥିଲା ଇଏ ମଦର୍ସ ପବ୍ଲିକ ସ୍କୁଲରେ ଥିଲା ଗୋଟେ ପ୍ରୋଗ୍ରାମ, ସେଠି ଆମେ ଯାଇକି ଛୁଆମାନଙ୍କୁ ବୁଝା ହେଇଥିଲା ଯେ ଏମିତି ଏମିତି କଲେ ଆପଣଙ୍କର ହେପାଟାଇଟିସ୍ ଦୂରରେ ରହିବ, ଖାଇବା ଆଗରୁ ସାଧାରଣତଃ ହାତ ଧୁଅ, ହାତ ଧୋଇକି ଖାଅ, ସଫା ସୁତୁରା ରୁହ, ହେଲେ ହେପାଟାଇଟିସ୍ ହେବନି। ଆଉ ହେପାଟାଇଟିସ୍ ଯଦି ଆମେ ଭଲ ଭାବରେ ରହିବା ତାହେଲେ ପ୍ରୋବ୍ଲେମ୍ କିଛି ହେବନି, ଲିଭର ବି ସୁସ୍ଥ ରହିବ, ମଣିଷ ବି ଆମେ ମାନବ ବି ସୁସ୍ଥ ରହିବେ। ଆଉ ଆମର ହେଉଛି ଲୋକମାନଙ୍କୁ ଭୁବନେଶ୍ୱରରେ ବି ଥରେ ଆମର ଯେଉଁ ଅଛି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ, ସେଇଠି ଆମର ଗୋଟେ ଫ୍ରି ହେଲ୍ଥ ଚେକ୍ଅପ୍ ହେଇଥିଲା, ପୁରୀରେ ଗୋଟେ ଥରେ ହେଇଥିଲା, କଟକରେ ଥରେ ହେଇଥିଲା, ଏମିତି ଫ୍ରି ହେଲ୍ଥ ଚେକ୍ଅପ୍ ହେଇକି ଲୋକଙ୍କୁ ଜାଗୃତ କରନ୍ତି। ଡକ୍ଟର ଅଶୋକ ସାର୍ ନିଜେ ଆସନ୍ତି, ଆମର ILPF ର ଗୋଟେ ସଂସ୍ଥା ଅଛି ଭୁବନେଶ୍ୱରର ବାବା ବାୟା ମଠର ଲେନ୍ ରୋଡ଼ରେ ଗୋଟେ ଅଛି, ସେଠି ସାଥୀ ଇଏ କହିକି ଗୋଟେ ଘର ଅଛି, ସେଇଠି ସାର୍ ଏବେ ତ ଆସୁନାହାନ୍ତି କିଛି ଦିନ ହେଲାଣି, ନହେଲେ ଅନ୍ୟାନ୍ୟ ଡକ୍ଟରମାନେ ବି ଆସନ୍ତି, ସେଇଠି ଲୋକମାନଙ୍କୁ ସବୁ ମାନେ ବହୁତ କମ୍ ରେଟ୍ରେ ମାନେ ଆପଣ ବିଶ୍ୱାସ କରନ୍ତି 50 ନିଅନ୍ତି ଗୋଟେ ପେସେଣ୍ଟଠୁ, 50 ପେସେଣ୍ଟଠୁ ନେଇକି ସେମାନେ ଟ୍ରିଟମେଣ୍ଟ କରନ୍ତି। ତ ଆମର କ'ଣ ନା ସେଥିରେ ଅର୍ଗନ୍ ଡୋନେଟ୍ କରନ୍ତୁ ଲୋକମାନଙ୍କୁ ବୁଝାଯାଏ, ଅର୍ଗନ୍ ଡୋନେଟ୍ର ଲାଭ କ୍ଷତି ବିଷୟରେ ବୁଝାଯାଏ, ଲୋକମାନଙ୍କୁ ମୋଟିଭେସନ୍ କରାଯାଏ ଯେ ଅର୍ଗନ୍ ଡୋନେଟ୍ କଲେ କିଛି ଅସୁବିଧା ନାହିଁ, ତେଣୁକି ଲୋକମାନଙ୍କୁ ବୁଝାଯାଏ, ଏ ହେଉଛି ଆମର ସଂସ୍ଥାର ମୂଳ ଉଦ୍ଦେଶ୍ୟ।
1: ଆଜ୍ଞା, ତେବେ ସାର୍ ସୁସ୍ଥ ଲିଭର ପାଇଁ କେଉଁ ପ୍ରକାର ସବୁ ଖାଦ୍ୟ ଏବଂ ଜୀବନଶୈଳୀ ଆବଶ୍ୟକ ସେ ବିଷୟରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ ଅବଗତ କରାଇବେ।
0: ଗ୍ରୀନ୍ ଭେଜିଟେବୁଲ,
1: ଆଜ୍ଞା,
0: ଫଳ ଯେତେ ଖାଇବେ ସେତେ ଭଲ ଲିଭର ପାଇଁ। ଆଚ୍ଛା, ଆପଣଙ୍କର ତେଲ ଜଙ୍କ ଫୁଡ୍ରୁ ଦୂରରେ ରହିବେ, ଖାଇବେ କିନ୍ତୁ ଅଳ୍ପ ଟିକେ ଟିକେ, କେତେବେଳେ କେମିତି ଖାଇପାରନ୍ତି କିନ୍ତୁ ୟାକୁ ମାନେ ରେଗୁଲାର ପ୍ରାକ୍ଟିସ୍ କରିବେନି। ମଦ୍ୟପାନଠୁ ଦୂରରେ ରହିବେ, ଧୂମ୍ରପାନଠୁ ଦୂରରେ ରହିବେ, ଆଉ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାଟା ମାନେ ମୁଁ କହିବା ହିସାବରେ 40 ପାର ହେଲା ପରେ ଆମେ LFT KFT ଟେଷ୍ଟ, LFT ଟେଷ୍ଟ, CBC ଟେଷ୍ଟ ଟିକେ 6 ଥରେ ବ୍ୟବଧାନରେ କରିଦେଲେ କିଛି ଅସୁବିଧା ହେବନି। ଆମେ ଜାଣିପାରିବା ଆମର ଲିଭରର ଫଙ୍କସନ୍ କ'ଣ, କିଡ଼ନୀର ଫଙ୍କସନ୍ କ'ଣ, ହାର୍ଟର ଫଙ୍କସନ୍ କ'ଣ, ଏସବୁ ଛୋଟ ଛୋଟ ଟେଷ୍ଟ କରିଦେଲେ କିଛି ଅସୁବିଧା ହେବନି।
1: ଆଜ୍ଞା, ତେବେ ସାର୍ ଯୁବପିଢ଼ିଙ୍କ ମଧ୍ୟରେ ଅଙ୍ଗଦାନ ସଚେତନତା କିପରି ବଢ଼ାଯାଇପାରିବ?
0: ଦେଖନ୍ତୁ ଏଇଗୁଡ଼ାକ କ'ଣ ନା ଏବେ ଏବେ ଯେମିତି ମୁଁ ଏଇଠି ଆସିକି କହୁଛି, ଏବେ କହିବା ଦ୍ୱାରା କ'ଣ ବହୁତ ଶ୍ରୋତା ବନ୍ଧୁ ଆମର ଶୁଣିବେ, ଶୁଣିଲା ପରେ ସେମାନେ ରିଅଲାଇଜ୍ କରିବେ ନାହିଁ ୟାଙ୍କର ମୋତେ ମୋ ମିସେସ୍ ଡୋନେଟ୍ କରିଥିଲେ, ଏବେ ସେ ସୁସ୍ଥ ଅଛନ୍ତି, ପୁରା ସୁସ୍ଥ ହେଇକି ହାଉସ୍ ୱାଇଫ୍ ଘରର ସବୁ କାମ କାର୍ଯ୍ୟ କରୁଛନ୍ତି, କାମ କାର୍ଯ୍ୟ ବି କରୁଛନ୍ତି। ଏଇଠୁ ଲୋକ ଶୁଣିଲା ପରେ ସେମାନେ କହିବେ ନାହିଁ ସେ ଡୋନେଟ୍ କରିକି ସୁସ୍ଥ ଅଛନ୍ତି, ୱାଇଫ୍ ହଜବେଣ୍ଡ ଦୁଇ ଜଣ ଯାକ ସୁସ୍ଥ ଅଛନ୍ତି, 10 ହେଇଗଲାଣି କୁହନ୍ତି, ତ ତାଙ୍କ ମନରେ ଗୋଟେ ନିଶ୍ଚୟ ଇଏ ଆସିବ ନାଇଁ ତେଣୁ ଡୋନେଟ୍ କଲେ ବି ପ୍ରୋବ୍ଲେମ୍ କିଛି ନାହିଁ, ଆମକୁ ବି ଯଦି ମୌକା ମିଳେ ଆମେ ବି ଡୋନେଟ୍ କରିବା କଥା କହିକି। ଏଗୁଡ଼ା ସ୍କୁଲ କଲେଜରେ ଯାଇକି କିମ୍ବା ସୋସିଆଲ ମିଡ଼ିଆରେ ଯାଇକି ଆପଣ ଆଡ଼ଭର୍ଟାଇଜମେଣ୍ଟ କଲେ ଲୋକ ଜାଗୃତ ହେବେ, ଆଉ ବିଭିନ୍ନ ସେମିନାର କିମ୍ବା ଏମିତି ଶିବିର କରିକି ଲୋକମାନଙ୍କୁ ବୁଝେଇଲେ ନିଶ୍ଚୟ ଆମେ ସଫଳ ହେବା।
1: ନିହାତି, ଆପଣ ଯେଉଁ କହିଲେ ଯେ ଆପଣଙ୍କ ମିସେସ୍ ଆପଣଙ୍କୁ ଡୋନେଟ୍ କରିଛନ୍ତି, ଆଉ ୟା ଭିତରେ 10
0: ଗଡ଼ିଗଲାଣି,
1: ତେବେ ଯେଉଁମାନେ ଡୋନେଟ୍ କରୁଛନ୍ତି ଭବିଷ୍ୟତରେ ତାଙ୍କୁ ସେମିତି କିଛି ପ୍ରୋବ୍ଲେମ୍ ହବ କି?
0: ପ୍ରୋବ୍ଲେମ୍ ତ ନାହିଁ, ପ୍ରୋବ୍ଲେମ୍ ହବନି। ଦେଖନ୍ତୁ ମୋ ମିସେସ୍କୁ ତ ପ୍ରାୟ 2 ସେ ମେଡ଼ିସିନ୍ ଖାଇଥିଲା,
1: ଆଚ୍ଛା,
0: ଡୋନେଟ୍ କଲା ପରେ, ତାପରେ ସେ ମେଡ଼ିସିନ୍ ବି ତାର କିଛି ନାହିଁ, ଏବେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛି, ହେଲା, ହେଲେ ବି ଆମେ ତାର 6 ଥରେ ଆମେ ବି ତାର ଟେଷ୍ଟ କରୁ, LFT ଟେଷ୍ଟଟା, KFT ଟେଷ୍ଟଟା, CBC ଟେଷ୍ଟଟା ଆମେ ମୁଁ ବି କରେ, କରିକି ଦେଖୁ, ଯଦି କେଉଁଠି ଆମକୁ ଟିକେ ଡାଉଟ୍ ଲାଗିଲା ଏଇଠି କିଛି ପ୍ରୋବ୍ଲେମ୍ ହେଇଛି ତ ସାଙ୍ଗେ ସାଙ୍ଗେ ଡକ୍ଟରଙ୍କ ପରାମର୍ଶ ଆମେ ନେଉ, କିନ୍ତୁ ଏପର୍ଯ୍ୟନ୍ତ କିଛି ହେଇନି। ଆଜ୍ଞା,
1: ତେବେ ଆଉ ଗୋଟେ ଜିନିଷ ଆମେ ଜାଣିବାକୁ ଚାହିଁବୁ, ଯେଉଁ ଆପଣ ଲିଭର ନେଉଛନ୍ତି ତ ଯେମିତି ଆମର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟରେ କ'ଣ ହୁଏ ନା ବ୍ଲଡ଼ ଗ୍ରୁପ୍ ଏମିତି ବହୁତ କିଛି ଟେଷ୍ଟ ସମାନ ହେବାକୁ ପଡ଼େ, ଏମିତି ଲିଭର ଟ୍ରାନ୍ସପ୍ଲାଣ୍ଟରେ যে কোনসি ব্লাড গ্রুপ র কি
0: নাই ব্লাড গ্রুপটা ম্যাচ হেবা দরকার খালি
1: আচ্ছা
0: আর তারপরে আপনকর ব্লাড গ্রুপ ম্যাচ হেবো তারপরে আপনকর সুস্থ মানুষ হইতিব
1: সুস্থ মানুষ হ্যাঁ
0: তাঁক দেহে মানে কোনতো ব্লাড সুগার নথিব ডায়াবেটিস নথিব হ্যাঁ তাহলে যাই কি হবো
1: তবে স্যার আপন তো সব কিছু কই সারলেনি তবে শ্রোতা বন্ধু মানুকু আর কোন কইবাকু চাইবে আপনকর সম্পর্কে
0: মু শ্রোতা বন্ধু মানুকু ইয়া কইয়াকু চাউছি যে খাইয়া পিয়া ধ্যান রখিবে আউ ফ্রাই আইটম জঙ্ক ফুড তো দূরে রহিবে প্রপর সময়রে টি হেলথ চেকআপ করিবে 40 বরে তো আগে নিহাতি দরকার কাইকি দেখন্তু আজিকালি আমি যে পরিস্থিতিতে যাওছে বহুত টেনশন লাইফরে বহুত টেনশন আছে টেনশন রহিলে দেখন্তু কিডনি কোন হচ্ছে আপনকর বিপি হাই ব্লড সুগার রহিলে কিডনি কো আফেক্ট করিব তেনে যদি নিয়মিত ব্যবধান যদি চেকআপ করিবে তো কিছু প্রবলেম হবনি তাঁকর বি কাহার বি কিছু প্রবলেম হবনি
1: তবে স্যার আপন তো সব কিছু কহিলেনি আজির কার্যক্রম কু নেই আপনকর মতামত কোন রহিব
0: দেখন্তু এই ভলে কার্যক্রম কোন খালে হেলে লাভ হইতা হই যে সমাজের লোকমানকর উপকার হব সেমানে জানি পারিবে হ্যাঁ এবে বি দেখন্তু বহুত লোক জানি নাহান্তি এবং বিশ্বাস করি লিভর ট্রান্সপ্লান্ট হয়ে কই বহু লোক জানি নথিবে এবে বি জানি নাহান্তি কাইকি না মু যেতলে বি কইলি মো ট্রান্সপ্লান্ট হলা পরে মু যেতলে মো ডিপার্টমেন্ট অন্য ডিপার্টমেন্ট কো চেঞ্জ করি আসলি হ্যাঁ মু মাস পিনিতা মতে বলে কোন হইছে না মো লিভর ট্রান্সপ্লান্ট সে কই লিভর ট্রান্সপ্লান্ট হই কি কইলে গোটে মনিসর কেতটি লিভর মতে কোশ্চেন পচলে মু কইলি গোটে লিভর আর যদি সে লিভর দেই দাও তো সে বঞ্চিও কেমতি মতে বলে কে লিভর দেলা না মু মিসেস দেলে তো সে বঞ্চিও কেমতি মু নাইরে ভাই সে 50% লিভর মতে ডোনেট করছেন কারণ লিভরটা গ্রোথ হুয়ে হ্যাঁ তেণু কি কিছু অসুবিধা নাই সে 50% লিভর মতে ডোনেট করছেন সে তারপরে লোক বুঝলে নাই 50% লোক লিভর ডোনেট করি ট্রান্সপ্লান্ট বি হুয়ে লোক জানি বি নাহতি যে লিভর ট্রান্সপ্লান্ট হুয়ে কহিকি
1: আজ্ঞা বহু সুন্দর তবে আর গোটে কথা স্যার আপনার তো কহিলেন যে যে ডোনেট করছেন তাঁকর লিভরটা নর্মাল সাইজ কু আসি যায় যে নেইছেন তাঁকর লিভর কোন সেই
0: তাঁকর 4-5 মাস ভিতরে নর্মাল
1: সাইজ রিকভার করে
0: রিকভার হই
1: মানে দুই জনক
0: রিকভার হই যো
1: কিছু অসুবিধা না
0: কিছু অসুবিধা হবনি আজ্ঞা
1: বহু সুন্দর স্যার তবে স্যার আজ আপনার আমার কার্যক্রম যোগ দেলে এবং লিভর ট্রান্সপ্লান্টেশন আপনার বিষয়ে মধ্যে আমার শ্রোতা বন্ধু মানুষ বহুত কিছু কহিলে আমার শ্রোতা বন্ধু মানে নিহাতি ভাবে আজ লিভর ট্রান্সপ্লান্টেশন যেন হচ্ছে তা বিষয়ে জাঁলে ইয়াদ্বারা কিছু অসুবিধা না সে বিষয়ে মধ্যে জাঁলে তবে আপনার আজ আমার কার্যক্রম যোগ দিয়েছিল আপনার বহু বহু ধন্যবাদ
0: ধন্যবাদ ম্যাডাম
1: তবে শ্রোতা বন্ধু আজির আমার কার্যক্রম মাধ্যমে আমার শ্রোতা বন্ধু মানে নিশ্চিত ভাবে উপকৃত হইতিবে বলে আমি আশা করুছু তবে শ্রোতা বন্ধু সময় অবিরাম গতিরে গতিশীল এই দেখু নাহান্তি কেতবেলে যে সময় যাই কার্যক্রমর শেষ সীমায় পৌঁছিলাণি তা আদৌ বি জনা পড়ুনি তবে যা পূর্ব আপনার অনুরোধ কার্যক্রম সম্পর্কিত নিজের মত চিঠি মাধ্যমে আম পাখক নিশ্চয় পঠাইবে চিঠি পঠাইবার আমার ঠিকানাটি হচ্ছে প্রেরণা মারফত কেন্দ্র নির্দেশক আকাশবাণী রাউরকেলা পিন 769042 পুনি ভেটাইবা আউ এক নূয়া অধ্যায়ে আউ কিছু নূয়া বিষয়বস্তুক নেই সেতবেলে যায় আপনার রেডিও সাথী মধুস্মিতা বিদায় দিয়ন্তু নমস্কার।

ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରେରଣା। ଆଜି ଏଥିରେ ଶୁଣୁଥିଲେ ଜୀବନ ଏକ ଫୁଲର ସେଜ ନୁହେଁ, ଏହା ଏକ କଣ୍ଟକିତ ପଥ। ଏ ପ୍ରସଙ୍ଗରେ ଆର୍ତ୍ତତ୍ରାଣ ନନ୍ଦଙ୍କ ସହ ସାକ୍ଷାତକାର ଭିତ୍ତିକ ଆଲୋଚନା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ମଧୁସ୍ମିତା ବିଶ୍ୱାଳ। ଆକାଶବାଣୀ ରାଉରକେଲା 102.6 FM ଶୁଣୁଛନ୍ତି ଆପଣ।

ଶୁଣିବା ଆଉ ଏକ ସୁଗମ ସଙ୍ଗୀତ, କରୁଣାକର ସେଠୀ ଏବଂ ପଦ୍ମାବତୀ ଦ୍ୱିବେଦୀଙ୍କ କଣ୍ଠରେ ମନୋଜ ପଟ୍ଟନାୟକଙ୍କ ରଚନାରୁ।

0: ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଗୀତିକାର ମନୋଜ ପଟ୍ଟନାୟକଙ୍କ ରଚନାରୁ। କଣ୍ଠଶିଳ୍ପୀମାନେ ଥିଲେ କରୁଣାକର ସେଠୀ ଏବଂ ପଦ୍ମାବତୀ ଦ୍ୱିବେଦୀ। ଆକାଶବାଣୀ ରାଉରକେଲା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏହି ସୂଚନା।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
0: ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏହି ଟେଲିଫୋନ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ବଣ ପାହାଡ଼ ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ। ପରିବେଷଣ କରିଛନ୍ତି ଜାନକୀ, କିଷାନ ଓ ସାଥୀ।

ଶୁଣିଲେ ବଣପାହାଡ଼ ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ ପରିବେଷଣ କରିଥିଲେ ଜାନକୀ, କିଷାନ ଓ ସାଥୀ, ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ଏତେବେଳେ ଯେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣିବା କାର୍ଯ୍ୟକ୍ରମ ଆରମ୍ଭରେ ଗୱାହି ଫିଲ୍ମର ଏହି ସୁନ୍ଦର ଗୀତ କଣ୍ଠଦାନ କରିଛନ୍ତି ପଙ୍କଜ ଉଦାସ ଏବଂ ଅନୁରାଧା ପଡ଼ୱାଲ ସଙ୍ଗୀତ ସଂଯୋଜନା ଉତ୍ତମ ଜଗଦୀଶ ରଚନା ସର୍ଦ୍ଦାର ଅଞ୍ଜୁମ୍।

0: ପଢ଼ିଲେଣି କି ଜଣାଶୁଣା ଯୁବ ଗାଳ୍ପିକ ଶିବାଶିଷ ପାଢ଼ୀଙ୍କ ସଦ୍ୟତମ ଗଳ୍ପ ସଂକଳନ ବଦଳୁଥିବା ମଣିଷ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 9778174978। ଟେଲିଫୋନ ନମ୍ବର ଆଉ ଥରେ କହି ରଖୁଛି 9778174978।
1: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ହଲଚଲ କଥାଚିତ୍ରରୁ କଣ୍ଠଦାନ କରିଛନ୍ତି ସାନ ଏବଂ ସାଧନା ସରଗମ। ସଙ୍ଗୀତ ସଂଯୋଜନା ବିଦ୍ୟାସାଗର, ରଚନା ସମୀର।

0: ଶ୍ରୋତାବନ୍ଧୁ, ଗୀତଟି ଶୁଣୁଥିଲେ ଦୁଶ୍ମନୀ ଫିଲ୍ମରୁ। କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ ଅନୁରାଧା ପୋଡ଼ୱାଲ।
1: ପଢ଼ିଲେଣି କି ଜଣାଶୁଣା ଯୁବଗାଳ୍ପିକ ଶିବାଶିଷ ପାଢ଼ୀଙ୍କ ସଦ୍ୟତମ ଗଳ୍ପ ସଂକଳନ ବଦଳୁଥିବା ମଣିଷ। ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ ନମ୍ବରରେ 9778174978। ଟେଲିଫୋନ ନମ୍ବର ଆଉ ଥରେ କହି ରଖୁଛି 9778174978।
0: ଶୁଣିବା କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତ ଦିଦାର ଫିଲ୍ମରୁ। ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଧନା ସରଗମ। ସଙ୍ଗୀତ ସଂଯୋଜନା ଆନନ୍ଦ ମିଲିନ୍ଦ, ରଚନା ସମୀର।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଶୁଣିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଛୁପା ରୁସ୍ତମ ଫିଲ୍ମରୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କୁମାର ସାନୁ ଓ ସାଥୀ। ରଚନା ଏବଂ ସଙ୍ଗୀତ ସଂଯୋଜନା ଆନନ୍ଦ ମିଲିନ୍ଦ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଶ୍ରୋତାବନ୍ଧୁ, ଗୀତଟି ଶୁଣୁଥିଲେ ବାହାର ଆନେ ତକ୍ ଫିଲ୍ମରୁ। କଣ୍ଠଦାନ କରିଥିଲେ ଅନୁରାଧା ପୋଡ଼ୱାଲ, ପଙ୍କଜ ଦାସ ଏବଂ ସାଥୀ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଶୁଣୁଛନ୍ତି ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଅସ୍ତିତ୍ୱ ଫିଲ୍ମରୁ ଗାଇଛନ୍ତି ସୁଖବିନ୍ଦର ସିଂ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଏହି ସୁନ୍ଦର ଗୀତଟିରେ ସଙ୍ଗୀତ ସଂଯୋଜନା ଏବଂ ରଚନା ମଧ୍ୟ କରିଛନ୍ତି ସୁଖବିନ୍ଦର ସିଂ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: हिंदी कथाचित्र गीतर कार्यक्रम सिने संगीत सुनुछंती आम आकाशवाणी राउरकेला केन्द्ररु। कार्यक्रम रे परवर्ती गीत जागीर फिल्म रु गायछंती आशा भोसले एवं किशोर कुमार। संगीत संयोजना आंडी बर्मन, रचना आनंद बख्शी।

ଶ୍ରୋତାବନ୍ଧୁ, ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠାରୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉ ଥରେ କହି ରଖୁଛି 8249809672। ବର୍ତ୍ତମାନ ଶୁଣନ୍ତୁ ଅଂଶୁଘାତ ସତର୍କତା ସମ୍ପର୍କିତ ସୂଚନା। ଏହାର ଲକ୍ଷଣଗୁଡ଼ିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା, ଦିନ 11-3 ମଧ୍ୟରେ ଖରାତାତି ଅଧିକ ଥାଏ, ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଏବଂ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ଅବା ଅଧିକ ଦୂର ଚାଲନ୍ତୁ ନାହିଁ। କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ରାଉରକେଲା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ବିବିଧ ଭାରତୀରୁ, ରିଲେ କରୁଛୁ କିଛି କ୍ଷଣ ମଧ୍ୟରେ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରସାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ ମଧ୍ୟାହ୍ନ 12:00। ପ୍ରଚାର କରୁଛୁ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1303 ଭାଗ।

0: ആകാശവാണി ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ବର୍ଷର ଶାସନକାଳ ଭାରତ ପାଇଁ ଗର୍ବ, ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ 4,399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ, ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ, ସୁଯୋଗ, ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା, ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है, हम सभी 140 करोड़ देशवासी उस तो संकल्प में जुड़े ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ଭାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୂହିକ ଭାବନା ଦେଇଥିଲେ, ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୂହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆଗରେ ଏକ ବ୍ୟାପକ ସାମୂହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ବିକଶିତ ଭାରତ ଜି ରାମଜୀ ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି 26ଟି ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ କର୍ଣ୍ଣାଟକ ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40% ପାଣ୍ଠି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି
2: इस साल बजट में 30,000 करोड़ रुपए का प्रावधान किया था नरेगा चलाने के लिए नियमों को अंतिम रूप देने में कुछ समय लग सकता है इसलिए कोई दिक्कत मजदूरों को ना आए और विकास का जो महायज्ञ ग्रामीण भारत के गांव का वो भी चलता रहे इसलिए राज्यों और केंद्र शासित प्रदेशों को इंटरिम एलोकेशन कुल मिला के है 95,692 करोड़ का
0: ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଦେଶରେ ପ୍ରାକୃତିକ ଗ୍ୟାସ୍ ସିଏନ୍ଜିର କୌଣସି ଅଭାବ ନାହିଁ ସରକାର ପାଇପ୍ ଯୋଗେ ଗ୍ୟାସ୍ ଯୋଗାଣକୁ ଅଧିକ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିଛନ୍ତି ଏଲ୍ପିଜି ସଂଯୋଗକୁ ପିଏନ୍ଜିକୁ ପରିବର୍ତ୍ତନ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି କୃତ୍ରିମ ଅଭାବ ସୃଷ୍ଟି ମାଧ୍ୟମରେ ଭୁଲ୍ ସୂଚନା ପ୍ରଦାନ କରି କେତେକ ଲୋକ ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୀ ଅଭିଯୋଗ କରିଛନ୍ତି

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମସିହା ମେ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମସିହା ମେ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଶ୍ୱିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମାଇଲଖୁଣ୍ଟ କୋଟି କୋଟି ଦେଶବାସୀଙ୍କୁ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା ହେତୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦିଙ୍କ କାଳଜୟୀ ସଫଳତା କେବଳ ଶାସନ କାଳର ଏକ କାଳଖଣ୍ଡ ନୁହେଁ, ବରଂ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି। ଏହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ସମସ୍ତଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି ବୋଲି ଶ୍ରୀ ମାଝି ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ ଭିତ୍ତିମାନ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ସହ ସଫଳତାର ସହ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ 2047 ମସିହା ସୁଦ୍ଧା ବିକଶିତ, ସମୃଦ୍ଧ, ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,
1: ତାଙ୍କର ଏହି ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
2: आज 10 जून 2026 का दिन भारतीय लोकतंत्र की यात्रा में एक ऐतिहासिक और प्रेरणादायी पड़ाव के रूप में अंकित हुआ है। आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ। यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
0: आपण माने आंचलिक संवाद सुनुछंती आकाशवाणी कटक केन्द्ररो। देशर ग्रामीण विकास पई सरकार 1,25,000 कोटी टंकार प्रोत्साहन राशि प्रदान करिछंती बोली केन्द्र ग्रामीण विकास मंत्री शिवराज सिंह चौहान कहिछंती। विभिन्न राज्यर ग्रामीण विकास मंत्री सह एक आभासी बैठक में अध्यक्षता करी मंत्री श्री चौहान कहिछंती, पूर्वरु मनरेगा योजना अधीन सरकार 30,000 कोटी टंका आवंटन कर सारिछंती। यह व्यतीत राज्य एवं केन्द्रशासित अंचलगुडी को 95,692 कोटी टंका मध्यवर्ती कालीन आवंटन कराइछि बोली श्री चौहान कहिछंती। विकसित भारत जीरामजी आईन कार्यान्वयन नहीं बैठक में विस्तृत आलोचना।

ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ତିନି ମହଲା ବିଶିଷ୍ଟ ଟାଉନ୍ହଲ୍ରେ ପ୍ରାୟ 1200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଆଗାମୀ ଦିନରେ 16,00,000,000 ବ୍ୟୟରେ ନୂତନ ସର୍କିଟ୍ ହାଉସ୍ ଓ 76,00,000,000 ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 17 ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ବିନତି ପଣ୍ଡାଙ୍କ କଣ୍ଠରେ ଶୁଣୁଥିଲେ ଗୀତଟି କାଳିଚରଣ ପଟ୍ଟନାୟକ ରଚନା। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଘନଶ୍ୟାମ ପଣ୍ଡାଙ୍କ କଣ୍ଠରେ ଏହି ଗୀତଟି ଗୋପାଳ ପଣ୍ଡାଙ୍କ ରଚନାରୁ।

ଶୁଣିଥିଲେ ଗୀତଟି ଗୋପାଳ ପଣ୍ଡାଙ୍କ ରଚନାରୁ। ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ଆପଣମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 420 ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ଏକ ଏବଂ ଅଦ୍ୱିତୀୟ। ନାରଦ ତାଙ୍କୁ କିନ୍ତୁ ପ୍ରତ୍ୟେକ ପତ୍ନୀଙ୍କ ଭବନରେ ଅଲଗା ଅଲଗା ରୂପରେ ଦେଖିଲେ। କେଉଁଠି କେଉଁ ପତ୍ନୀଙ୍କ ସହିତ ପଶା ଖେଳୁଛନ୍ତି, ଆଉ କେଉଁଠି ପତ୍ନୀ ସହିତ ହାସ୍ୟ ବିନୋଦ କରୁଛନ୍ତି, କେଉଁଠି ସନ୍ତାନକୁ ଗେହ୍ଲା କରୁଛନ୍ତି ତ କେଉଁଠି ଧର୍ମ କି ଅର୍ଥ ସଂଗ୍ରହ କାମରେ ଲାଗିଛନ୍ତି। ନାରଦଙ୍କ ବିସ୍ମୟ ଏବଂ କୌତୂହଳର ସୀମା ରହିଲା ନାହିଁ। ସେ ଯୋଗମାୟା ବୈଭବ ଦେଖି ମୁଗ୍ଧ ହୋଇ ଏବେ ଲୀଳାଗାନ କରିବାକୁ ବିଦାୟ ଘେନିଛନ୍ତି।

0: ପ୍ରଚାର କଲୁ ଶ୍ରୀମଦ୍ ଭାଗବତର 420ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା ପ୍ରଚାର କରୁଛୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ନାରୀ ମହଲ। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ଜୀବନଶୈଳୀକୁ ସୁସ୍ଥ ଓ ନିରୋଗ ରଖିବାରେ ଖାଦ୍ୟର ଆବଶ୍ୟକତା। ଏ ସମ୍ପର୍କରେ ଆଲୋଚନା କରିବେ ପ୍ରଫେସର ରାମଚନ୍ଦ୍ର ପ୍ରଧାନ। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ଅଛନ୍ତି ମୋନାଲିସା ଗୌଡ଼। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏହି ଛୋଟ ବିରତି ପରେ।
1: ପଢ଼ିଲେଣି କି ଜଣାଶୁଣା ଯୁବ ଗାଳ୍ପିକ ଶିବାଶିଷ ପାଢ଼ୀଙ୍କ ସଦ୍ୟତମ ଗଳ୍ପ ସଂକଳନ ବଦଳୁଥିବା ମଣିଷ? ପୁସ୍ତକ ପାଇବା ପାଇଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 9778174978। ଟେଲିଫୋନ୍ ନମ୍ବର ଆଉଥରେ କହି ରଖୁଛି 9778174978।
2: ତୋର କଲେଜର ଟାଇମ୍ ମନେ ଅଛି?
3: ଆରେ କଲେଜ ସ୍ମୃତି ଛାଡ, କେତେ କଥା ଭୁଲି ଯାଇଛି। ସେତେବେଳର ବ୍ୟାଙ୍କ ଆକାଉଣ୍ଟ ବି ମନେ ନାହିଁ।
2: ବ୍ୟାଙ୍କ ଆକାଉଣ୍ଟ ପୁରୁଣା ହେଇଥିଲେ ଜଣା ପଡିପାରିବ?
3: କୋଉଠୁ ଜଣା ପଡିବ?
2: ଉଦ୍ଗମରୁ। RBI ର ଉଦ୍ଗମ ପୋର୍ଟାଲରେ ରେଜିଷ୍ଟର କରିକି ଲଗ୍ଇନ୍ କରନ୍ତୁ ଆଉ ନିଜର ଡିଟେଲ୍ସ ଭରିକି 10 ବର୍ଷ କିମ୍ବା ତାଠାରୁ ପୁରୁଣା ନିଷ୍କ୍ରିୟ ଖାତାକୁ ସର୍ଚ୍ଚ କରନ୍ତୁ। ବ୍ୟାଙ୍କ ସହ ଯୋଗାଯୋଗ କରି ଖାତାକୁ ସକ୍ରିୟ କରନ୍ତୁ।
3: ଆଜି ହିଁ ସର୍ଚ୍ଚ କରିବି।
2: ତ ଆଜିର ଚାହା ତୋ ତରଫରୁ।
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର ଶ୍ରୋତା ଭଉଣୀ, 102.6 ଏଫ୍ଏମ୍ର ନାରୀ ମହଲ କାର୍ଯ୍ୟକ୍ରମର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ। ଉପସ୍ଥାପନାରେ ମୁଁ ଆପଣଙ୍କ ରେଡିଓ ସାଥୀ ମୋନାଲିସା। ଶ୍ରୋତା ଭଉଣୀ, ଜୀବନ ଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି, ଏହା ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ କେବଳ ଯେ ଜୀବନ ଧାରଣ ପାଇଁ ଖାଦ୍ୟ ଖାଇବା, ଏହା ଠିକ୍ ନୁହେଁ। ଆମକୁ ଦରକାର ଉତ୍ତମ ଓ ସୁଷମ ଖାଦ୍ୟ, ଯାହାଦ୍ୱାରା ଜୀବନ ଧାରଣ ସହିତ ଉତ୍ତମ ସ୍ୱାସ୍ଥ୍ୟ ଗଠନ ମଧ୍ୟ ହୋଇପାରିବ। ଖାଦ୍ୟ ଏମିତି ହେବା ଦରକାର ଯେଉଁଥିରେ ସମସ୍ତ ସାର, ପୋଷକ ତତ୍ତ୍ୱ, ମିନେରାଲ ତଥା ଶରୀରର ସମସ୍ତ ବିକାଶ ପାଇଁ ଉପଯୁକ୍ତ ଖାଦ୍ୟ ହୋଇଥିବ। କଥାଟି କହିବାର କାରଣ ହେଲା, ଶ୍ରୋତା ଭଉଣୀ, ବର୍ତ୍ତମାନ ବଦଳିଛି ସମାଜ ଓ ପରିବେଶ, ତା ସାଙ୍ଗକୁ ଆମ ଜୀବନଶୈଳୀ। ଜୀବନଶୈଳୀର ପରିବର୍ତ୍ତନ ହୋଇଛି ସତ, କିନ୍ତୁ ଅତୀତ ଓ ବର୍ତ୍ତମାନ ମଧ୍ୟରେ ଅନେକ ପରିବର୍ତ୍ତନତା ଆସିଛି ସମସ୍ତ କ୍ଷେତ୍ରରେ। ତେବେ ଖାଦ୍ୟ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନତା ଆସିଛି, କିନ୍ତୁ ପ୍ରକୃତରେ ପରିବର୍ତ୍ତନ ଖାଦ୍ୟ ପ୍ରଣାଳୀ ଆମ ଶରୀର ପାଇଁ ଉପଯୁକ୍ତ ତ? ଏହା ହିଁ ଆଜିର ପ୍ରଶ୍ନ। ତେବେ ଚାଲନ୍ତୁ ଆଉ ଡେରି ନକରି କାର୍ଯ୍ୟକ୍ରମକୁ ଆଗେଇ ନେବା ଏବଂ ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ସମ୍ପର୍କରେ ଅନେକ କିଛି କଥା ଜାଣିବା। ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ, ଜୀବନକୁ ସୁସ୍ଥ ଓ ନିରୋଗ ରଖିବାରେ ଖାଦ୍ୟର ଆବଶ୍ୟକତା। ତେବେ ଏ ସମ୍ପର୍କରେ ତ ଅନେକ କିଛି କଥା ଜାଣିବା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

0: ସାର୍ ନମସ୍କାର।
1: ନମସ୍କାର ମ୍ୟାଡମ।
0: ସାର୍ ଆଜିର ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡମ।
0: ଆମେ ତ କାର୍ଯ୍ୟକ୍ରମ ସମ୍ପର୍କରେ ଅନେକ କିଛି ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ସାର୍ ଆମର ଶ୍ରୋତା ଭଉଣୀ ମାନଙ୍କୁ ଆପଣଙ୍କର ପରିଚୟଟି ଦିଅନ୍ତୁ।
1: ନମସ୍କାର, ମୁଁ ହଉଛି ପ୍ରଫେସର ରାମଚନ୍ଦ୍ର ପ୍ରଧାନ। ମୁଁ ଏନ୍ଆଇଟି ରାଉରକେଲାର ଡିପାର୍ଟମେଣ୍ଟ ଅଫ ଫୁଡ୍ ପ୍ରୋସେସ ଇଞ୍ଜିନିୟରିଂରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଅଛି।
0: ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ଆମେ ରଖିଛୁ ଜୀବନଶୈଳୀକୁ ସୁସ୍ଥ ଓ ନିରୋଗ ରଖିବାରେ ଖାଦ୍ୟର ଆବଶ୍ୟକତା। ତେବେ ସାର୍ ପ୍ରଥମେ ଆମକୁ କୁହନ୍ତୁ, ମଣିଷ ଜୀବନରେ ଖାଦ୍ୟର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ରହିଛି?
1: ଖାଦ୍ୟ ମାନବ ଜୀବନରେ ବହୁମୁଖୀ ଏବଂ ଅତ୍ୟାବଶ୍ୟକ ଭୂମିକା ଗ୍ରହଣ କରିଥାଏ। ଏହାର ମହତ୍ତ୍ୱ ଜୀବନ ରହିବା ଠାରୁ ବହୁ ଦୂରରେ, ଯେହେତୁ ଏହା ଆମର ଅସ୍ତିତ୍ୱର ବିଭିନ୍ନ ଶାରୀରିକ, ମାନସିକ, ସାମାଜିକ ଏବଂ ସାଂସ୍କୃତିକ ଦିଗକୁ ଅନ୍ତର୍ଭୁକ୍ତ କରେ। ଖାଦ୍ୟର ଏକ ପ୍ରାଥମିକ କାର୍ଯ୍ୟ ହେଉଛି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଏବଂ ଶକ୍ତି ଯୋଗାଇବା, ଯାହା ଆମ ଶରୀରକୁ ଉତ୍ତମ ଭାବରେ କାର୍ଯ୍ୟ କରାଇଥାଏ। ଏକ ସନ୍ତୁଳିତ ଖାଦ୍ୟ ସୁନିଶ୍ଚିତ କରେ ଯେ ଆମେ ବୃଦ୍ଧି, କ୍ଷତପୂରଣ ଓ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଭିଟାମିନ, ମିନେରାଲ, ପୁଷ୍ଟିସାର ବା ପ୍ରୋଟିନ, ଶ୍ୱେତସାର ବା କାର୍ବୋହାଇଡ୍ରେଟ ଏବଂ ଫ୍ୟାଟ୍ ପାଇଥାଉ। ଖାଦ୍ୟ ହେଉଛି ଆମ ଶରୀରର ଶକ୍ତିର ମୂଳ ଉତ୍ସ। ଖାଦ୍ୟରୁ ଯୋଉ ପ୍ରାପ୍ତ ହୁଏ କ୍ୟାଲୋରି ଗୁଡିକ ମୌଳିକ ମେଟାବଲିଜମ ଠାରୁ ଆରମ୍ଭ କରି ଶାରୀରିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ଶାରୀରିକ କାର୍ଯ୍ୟକୁ ଇନ୍ଧନ ଦେବା ପାଇଁ ବ୍ୟବହୃତ ହୁଏ। ଶିଶୁ ଏବଂ କିଶୋର ମାନଙ୍କରେ ଖାଦ୍ୟ ଅଭିବୃଦ୍ଧି ଏବଂ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶାରୀରିକ ଏବଂ ଜ୍ଞାନଗତ ବିକାଶ ପାଇଁ ଏହି ପର୍ଯ୍ୟାୟରେ ସଠିକ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। ଖାଦ୍ୟ ମାନସିକ ସ୍ୱାସ୍ଥ୍ୟ ମଧ୍ୟରେ ସମ୍ପର୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କେବଳ ପୋଷକ ତତ୍ତ୍ୱ ମନୋବଳ ଏବଂ ଜ୍ଞାନଗତ କାର୍ଯ୍ୟକୁ ପ୍ରଭାବିତ କରିଥାଏ। ଏକ ସନ୍ତୁଳିତ ଖାଦ୍ୟ ଆବେଗିକ ସୁସ୍ଥତା ଏବଂ ମାନସିକ ସ୍ୱଚ୍ଛତା ପାଇଁ ସହାୟକ ହୋଇପାରେ। ସଂସ୍କୃତି ଦୃଷ୍ଟିରୁ ଦେଖାଗଲେ ଖାଦ୍ୟ ସଂସ୍କୃତି ଏବଂ ପରିଚୟ ସହିତ ଗଭୀର ଭାବରେ ମଧ୍ୟ ଜଡ଼ିତ ଥାଏ। ବିଭିନ୍ନ ସଂସ୍କୃତିର ସ୍ୱତନ୍ତ୍ର ରୋଷେଇ ଏବଂ ରୋଷେଇ ପରମ୍ପରା ଅଛି, ଯାହା ସେମାନଙ୍କର ଇତିହାସ, ମୂଲ୍ୟବୋଧ ଏବଂ ବିଶ୍ୱାସକୁ ପ୍ରତିଫଳିତ କରେ। ଭୋଜନ ବାଣ୍ଟିବା ହେଉଛି କାହାର ସାଂସ୍କୃତିକ ଐତିହ୍ୟ ସହିତ ଯୋଡ଼ି ହେବା ଏବଂ ଏହାକୁ ଅନ୍ୟମାନଙ୍କ ସହିତ ବାଣ୍ଟିବା। ରୋଜଗାର ଦୃଷ୍ଟିରୁ କୃଷି ଏବଂ ଖାଦ୍ୟ ଶିଳ୍ପ ବିଶ୍ୱର ଅର୍ଥନୀତିରେ ପ୍ରମୁଖ ଯୋଗଦାନକାରୀ। ଖାଦ୍ୟ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବଣ୍ଟନ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜୀବିକା ଯୋଗାଇଥାଏ। ଖାଦ୍ୟର ଉତ୍ପାଦନ ବ୍ୟବହାରରେ ପରିବେଶର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି। ଖାଦ୍ୟ ସଂଗ୍ରହ ଏବଂ ବ୍ୟବହାରରେ ଜଙ୍ଗଲ ନଷ୍ଟ ହେବା, ଜଳ ବ୍ୟବହାର, ଗ୍ରୀନ ହାଉସ୍ ଗ୍ୟାସ୍ ବାହାରିବା ଏବଂ ଜୈବ ବିବିଧତା ଭଳି ସମସ୍ୟା ଉପରେ ପ୍ରଭାବ ପକାଇପାରେ। ତେଣୁ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଖାଦ୍ୟର ଯେପରି ଅପଚୟ ନ ହେଉ ତାହାକୁ ମଧ୍ୟ ଦୃଷ୍ଟି ରଖିବାକୁ ପଡ଼ିଥାଏ। ଏକ ବୃହତ ଦୃଷ୍ଟିକୋଣରେ ଖାଦ୍ୟ ବାଣିଜ୍ୟ ଏବଂ ସାଂସ୍କୃତିକ ବିନିମୟ ମଧ୍ୟରେ ଲୋକଙ୍କୁ ବିଶ୍ୱବ୍ୟାପୀ ସଂଯୋଗ କରେ। ଖାଦ୍ୟର ସ୍ୱାସ୍ଥ୍ୟ, ଗନ୍ଧ, ଗଠନ ଏବଂ ଉପସ୍ଥାପନା ଆନନ୍ଦ ଓ ତୃପ୍ତି ପ୍ରଦାନ କରାଇଥାଏ। ସଙ୍କଟ ସମୟରେ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯେପରିକି ପ୍ରାକୃତିକ ବିପର୍ଯ୍ୟୟ ବା ଖାଦ୍ୟ ଅଭାବ ସମୟରେ ବଞ୍ଚିବା ଓ ପୁନର୍ଦ୍ଧାର ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଣ ଜରୁରୀ ଅଟେ। ସଂକ୍ଷେପରେ, ଖାଦ୍ୟ କେବଳ ପୁଷ୍ଟିକର ଉତ୍ସ ଭାବରେ କାର୍ଯ୍ୟ ତୁଲାଇବା ଛଡ଼ା ଏହା ଆମ ଶରୀରର ଶାରୀରିକ ଏବଂ ଭାବପ୍ରବଣତା, ସୁସ୍ଥତା, ଆମର ସାଂସ୍କୃତିକ ଏବଂ ସାମାଜିକ ଜୀବନ, ପରିବେଶ ଏବଂ ବିଶ୍ୱ ସହିତ ଆମର ସଂଯୋଗର ଏକ ମୌଳିକ ଆବଶ୍ୟକତା। ଏହା ହେଉଛି ଆମ ମଣିଷ ଜୀବନରେ ଖାଦ୍ୟର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା।
0: କେବଳ ଯେ ଉତ୍ତମ ଖାଦ୍ୟ ଖାଇଦେଲେ ହବନି, ଉତ୍ତମ ଖାଦ୍ୟ ସହିତ ଆମକୁ ଅନ୍ୟାନ୍ୟ ଦିଗ ପ୍ରତି କିଭଳି ଭାବେ ସଚେତନ ହବା ସେ ବିଷୟରେ କହିଲେ। ତେବେ ସାର୍, ଜୀବନଶୈଳୀକୁ ସୁସ୍ଥ ଓ ନିରୋଗ ରଖିବାରେ ଖାଦ୍ୟର ଆବଶ୍ୟକତା କିପରି ରହିଛି ଓ କେତେ ରହିଛି?
1: ଭଲ କ୍ୱେଶ୍ଚିନ୍ ଗୋଟେ। ଖାଦ୍ୟ ମାଧ୍ୟମରେ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ସହିତ ଆପଣଙ୍କର ବ୍ୟକ୍ତିଗତ ଆବଶ୍ୟକ ପୂରଣ କରିବା ପାଇଁ ଉପଯୁକ୍ତ ପରିମାଣ ଏବଂ ପୁଷ୍ଟିକର ସନ୍ତୁଳନ ଖାଇବା ଅନ୍ତର୍ଭୁକ୍ତ। ନିର୍ଦ୍ଦିଷ୍ଟ ଆବଶ୍ୟକତା, ବୟସ, ଲିଙ୍ଗ, କାର୍ଯ୍ୟକଳାପ ସ୍ତର ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପରି କାରକ ଉପରେ ଆଧାର କରି ଭିନ୍ନ ଭିନ୍ନ ହୋଇପାରେ। ଜଣେ ବ୍ୟକ୍ତି ଆବଶ୍ୟକ କରୁଥିବା କ୍ୟାଲୋରି ସଂଖ୍ୟା ତାଙ୍କର ବୟସ, ଲିଙ୍ଗ, ଓଜନ, ଉଚ୍ଚତା ଏବଂ କାର୍ଯ୍ୟକଳାପ ସ୍ତର ଉପରେ ନିର୍ଭର କରେ। ଯେମିତିକି ଜଣେ କମ୍ପ୍ୟୁଟର ସାମ୍ନାରେ ସ୍ଥାୟୀ ଭାବରେ ବସି କାମ କରୁଥିବା ବ୍ୟକ୍ତି ପାଇଁ ଅତି ନିମ୍ନମାତ୍ରା ଶକ୍ତି ଆବଶ୍ୟକ, ସେତେବେଳେ ଜଣେ ଶ୍ରମିକ ବା କ୍ରୀଡ଼ାବିତଙ୍କ ପାଇଁ ଅଧିକ ଶକ୍ତି ଦରକାର, ତେଣୁ ତାକୁ ଅଧିକ ଖାଦ୍ୟ ଆବଶ୍ୟକ ପଡ଼ିଥାଏ। ଆହାରର ବା ଖାଦ୍ୟର କିଛି ମୁଖ୍ୟ ମାକ୍ରୋନ୍ୟୁଟ୍ରିଏଣ୍ଟ ଅନ୍ତର୍ଭୁକ୍ତ ହେବା ଉଚିତ, ଯଥା ପୁଷ୍ଟିସାର, ଶ୍ୱେତସାର, କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଏବଂ ଫାଇବର, ଟିସୁ ମରାମତି, ପ୍ରତିରକ୍ଷା କାର୍ଯ୍ୟ ଏବଂ ମାଂସପେଶୀ ରକ୍ଷଣାବେକ୍ଷଣ ପାଇଁ ପ୍ରୋଟିନ୍ ଜରୁରୀ, ଯେମିତି ମାଛ, ମାଂସ, ବିଭିନ୍ନ ବିନ୍ ପରି ପ୍ରୋଟିନ୍ର ପତ୍ର ଉତ୍ସକୁ ଅନ୍ତର୍ଭୁକ୍ତ କରାଯାଇପାରିବ। ଶ୍ୱେତସାର ବା ଯୋଉଟା କାର୍ବୋହାଇଡ୍ରେଟ୍ କହୁଛନ୍ତି, ଶରୀର ପାଇଁ ଶକ୍ତି ଯୋଗାଇଥାଏ। ଶସ୍ୟ, ଫଳ, ପନିପରିବା ଯାହା କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ରେ ଭରପୁର ଥାଏ, ଫାଇବର ଏବଂ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ। ବିଭିନ୍ନ ଶାରୀରିକ କାର୍ଯ୍ୟ ପାଇଁ ମଧ୍ୟ ଉତ୍ତମ ଧରଣର ଫ୍ୟାଟ୍ ଆବଶ୍ୟକ। ସଠିକ୍ ହାଇଡ୍ରେଟ୍ ରହିବା ପାଇଁ ସାମରିକ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଟେ। ଦିନସାରା ପ୍ରଚୁର ପାଣି ପିଇବାକୁ ଲକ୍ଷ୍ୟ ରଖିବା କଥା। ଜଳର ପରିମାଣ ଜଳବାୟୁ, ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟକ୍ତିଗତ ପାର୍ଥକ୍ୟ ପରି କାରକ ଉପରେ ଆଧାର କରି ଭିନ୍ନ ଭିନ୍ନ ହୋଇପାରେ। ଦିନସାରା ନିୟମିତ ଭୋଜନ ଏବଂ କିଛି ସ୍ନାକ୍ସ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସ୍ଥିର ହୋଇପାରିବ ଏବଂ ଏହି ସ୍ଥିର ଶକ୍ତି ଶକ୍ତି ଉତ୍ସ ଯୋଗାଇ ଦେଇପାରିବ। ଏକ ସୁସ୍ଥ ଜୀବନଶୈଳୀ କେବଳ ଖାଦ୍ୟ ବିଷୟରେ ନୁହେଁ, ଏହା ନିୟମିତ ଶାରୀରିକ କାର୍ଯ୍ୟକଳାପରେ ମଧ୍ୟ ଅନ୍ତର୍ଭୁକ୍ତ କରେ। ସପ୍ତାହରେ ଅତିକମ୍ରେ 2 ଦିନ ଶକ୍ତି ପ୍ରଶିକ୍ଷଣ ବ୍ୟାୟାମ ସହିତ ଅତିକମ୍ରେ 150 ମିନିଟ୍ ମଧ୍ୟମରୁ ତୀବ୍ରତା ଏରୋବିକ୍ ବ୍ୟାୟାମ ଏକ୍ସରସାଇଜ୍ କିମ୍ବା 75 ମିନିଟ୍ ଜୋର ତୀବ୍ରତା ଏରୋବିକ୍ ବ୍ୟାୟାମ ପାଇଁ ଲକ୍ଷ୍ୟ ରଖିବା ଦରକାର। ବ୍ୟକ୍ତିଗତ ଖାଦ୍ୟପେୟ ଆବଶ୍ୟକତା ଭିନ୍ନ ହୋଇପାରେ, ତେଣୁ ଏକ ସ୍ୱାସ୍ଥ୍ୟ ଚିକିତ୍ସା କିମ୍ବା ପଞ୍ଜୀକୃତ ଡାଏଟିସିଆନଙ୍କ ସହିତ ପରାମର୍ଶ କରିବା ପରାମର୍ଶଦାୟକ, ଯେ ଆପଣଙ୍କର ନିର୍ଦ୍ଦିଷ୍ଟ ପରିସ୍ଥିତି, ଲକ୍ଷ୍ୟ ଏବଂ ସ୍ୱାସ୍ଥ୍ୟ ଅବସ୍ଥାରେ ଆଧାର କରି ବ୍ୟକ୍ତିଗତ ମାର୍ଗଦର୍ଶନ ପ୍ରଦାନ କରିପାରନ୍ତି। ଏହା ସହିତ ଏକ ସୁସ୍ଥ ଜୀବନଶୈଳୀ କେବଳ ଖାଦ୍ୟ ବିଷୟରେ ନୁହେଁ, ବରଂ ଶୋଇବା, ଚାପ ପରିଚାଳନା ଏବଂ ସାମଗ୍ରିକ ସୁସ୍ଥତା ଭଳି କାରଣ ମଧ୍ୟ ଅନ୍ତର୍ଭୁକ୍ତ କରିଥାଏ।
0: ତେବେ ସାର, ଏବେ ମୁଁ ବର୍ତ୍ତମାନ ପଚାରିବି, ଆମର ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ କ୍ଷେତ୍ରରେ, କାହିଁକିନା ଶିଶୁଙ୍କର ଖାଦ୍ୟ ତାଲିକା ଅଲଗା ଥାଏ, ବୃଦ୍ଧ ବ୍ୟକ୍ତିମାନଙ୍କର ଖାଦ୍ୟ ତାଲିକା ଅଲଗା ଥାଏ ଏବଂ ମହିଳାମାନଙ୍କର ଖାଦ୍ୟ ତାଲିକା ଅଲଗା ଥାଏ। ତେବେ ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ଖାଦ୍ୟ ତାଲିକା ବା ଖାଦ୍ୟ ବିବରଣୀ କିପରି ରହିବା ଉଚିତ, କେତେ ରହିବା ଉଚିତ, ସେ ବିଷୟରେ କିଛି କୁହନ୍ତୁ।
1: ଆପଣ ଠିକ୍ କହିଛନ୍ତି, ସମସ୍ତଙ୍କ କ୍ଷେତ୍ରରେ ଖାଦ୍ୟ ଅଲଗା ଅଲଗା ରହିଥାଏ ବା ଅଲଗା ଅଲଗା ରହିବା ଦରକାର। ଯେମିତି ଆବଶ୍ୟକ ଖାଦ୍ୟର ବିସ୍ତୃତ ପରିମାଣ, ତାର ବୟସ, ସେ କୋଉ ଲିଙ୍ଗ, କୋଉ କାର୍ଯ୍ୟକଳାପ କାମ କରୁଛନ୍ତି ବା କାର୍ଯ୍ୟକଳାପ ସ୍ତର, ମେଟାବଲିଜିମ୍ ଏବଂ ସାମରିକ ସ୍ୱାସ୍ଥ୍ୟ ପରି କାରକ ଉପରେ ଆଧାର କରି ବ୍ୟକ୍ତିଗତ ଠାରୁ ଭିନ୍ନ ଭିନ୍ନ ହୋଇଥାଏ। ଆପଣ ଠିକ୍ କହିଲେ, ନିର୍ଦ୍ଦିଷ୍ଟ ପରିମାଣ ପ୍ରଦାନ କରିବା ଚ୍ୟାଲେଞ୍ଜ ଅଟେ, ଯାହା ସର୍ବଭାରତୀୟ ସ୍ତରରେ ପ୍ରୟୋଗ ହୁଏ। ଆଉ କିଛି ଉଦାହରଣ ଦଉଛି, ଯେମିତିକି ଗୋଟେ 0-12 ବର୍ଷର ଶିଶୁମାନଙ୍କ ପାଇଁ ଜନ୍ମର ପ୍ରଥମ 6 ମାସ ପାଇଁ ଶିଶୁମାନଙ୍କୁ କେବଳ ସ୍ତନ୍ୟପାନ କରାଇବା ଉଚିତ। ଶିଶୁ 1 ବର୍ଷର ଆୟୁ ହେଲା ପରେ ସ୍ତନ୍ୟପାନ କିମ୍ବା ଶିଶୁଙ୍କ ପାଇଁ ବଜାରରେ ମିଳୁଥିବା ଖାଦ୍ୟ ହେଉଛି ପୁଷ୍ଟିର ମୂଳ ଉତ୍ସ। 6 ମାସ ପରେ କଠିନ ଖାଦ୍ୟକୁ ଆମେ ଅନ୍ତର୍ଭୁକ୍ତ କରିବା, ଧୀରେ ଧୀରେ ଆରମ୍ଭ କରିବା ଉଚିତ। ଯେମିତି ଲୌହ ସମୃଦ୍ଧ ଯଥା ଆଇରନ୍ ରିଚ୍ କହୁଛନ୍ତି, ଯେମିତି ଶିଶୁ ଖାଦ୍ୟ ଯଥା ଚାଉଳ, ଶସ୍ୟ, ଶୁଦ୍ଧ ଫଳ, ପନିପରିବା ଶିଶୁମାନଙ୍କୁ ଦେବା ଉଚିତ। ତାପରେ 1-3 ବର୍ଷର ଛୋଟ ପିଲାମାନେ ସେମାନଙ୍କର ପୁଷ୍ଟିର ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ଆବଶ୍ୟକ କରନ୍ତି। ତେଣୁ ଫଳ, ପନିପରିବା, ଶସ୍ୟ ଏବଂ ଦୁଗ୍ଧ କିମ୍ବା ଦୁଗ୍ଧ ଜାତୀୟ ଖାଦ୍ୟର ମିଶ୍ରଣର ପ୍ରଦାନ କରାଯିବା କଥା। ତାପରେ 4-18 ବର୍ଷର ପିଲାମାନେ ଏକ ସନ୍ତୁଳିତ ଖାଦ୍ୟ ଆବଶ୍ୟକ କରନ୍ତି, ଯେଉଁଥିରେ ସମସ୍ତ ଖାଦ୍ୟ ଗୋଷ୍ଠୀର ବିଭିନ୍ନ ଖାଦ୍ୟ ଅନ୍ତର୍ଭୁକ୍ତ, ଖାଦ୍ୟର ନିର୍ଦ୍ଦିଷ୍ଟ ପରିମାଣ, ଯେଉଁଟା ବୟସ, ଲିଙ୍ଗ ଏବଂ କାର୍ଯ୍ୟକଳାପ ସ୍ତର ଉପରେ ଆଧାର କରି ଭିନ୍ନ ଭିନ୍ନ ହୋଇଥାଏ। ଫଳ, ପନିପରିବା ଏବଂ ଶସ୍ୟ ଭିତ୍ତିକ ଖାଦ୍ୟ ସହିତ ସୁସ୍ଥ ଜଳପାନକୁ ଉତ୍ସାହିତ କରିବା ଦରକାର। ତାପରେ 19-64 ବର୍ଷ ବୟସ୍କମାନେ ଏକ ସନ୍ତୁଳିତ ଖାଦ୍ୟ ଅନୁସରଣ କରିବା ଉଚିତ, ଯେଉଁଥିରେ ଫଳ, ପନିପରିବା, ଶସ୍ୟ ଅନ୍ତର୍ଭୁକ୍ତ। ବୟସ୍କମାନଙ୍କ ପାଇଁ ସେବା ଆକାରରେ ବହୁଳ ଭାବରେ ଭିନ୍ନ ହୋଇପାରେ, କିନ୍ତୁ ବିଭିନ୍ନ ଖାଦ୍ୟ ଗୋଷ୍ଠୀ ପାଇଁ ସାଧାରଣ ନିର୍ଦ୍ଦେଶାବଳୀ ବିଦ୍ୟମାନ। ଉଦାହରଣ ସ୍ୱରୂପ, ମାଂସ କିମ୍ବା ମାଛର ସେବନ ସାଧାରଣତଃ ପନିପରିବା ପରିବେଷଣ ଅପେକ୍ଷା କମ୍ ହୋଇ କ୍ୟାଲୋରୀ ଆବଶ୍ୟକତା, କାର୍ଯ୍ୟକଳାପ ସ୍ତର, ମେଟାବଲିଜିମ୍ ଏବଂ ଲକ୍ଷ୍ୟ ଯଥା ଓଜନ ରକ୍ଷଣାବେକ୍ଷଣ, ଓଜନ ହ୍ରାସ, ମାଂସପେଶୀ ବୃଦ୍ଧି ପରି କାରକ ଦ୍ୱାରା ପ୍ରଭାବିତ ହୋଇଥାଏ। ବୟସ ସହିତ ପୁଷ୍ଟିର ଆବଶ୍ୟକତା ବଦଳିପାରେ, କିନ୍ତୁ ଏକ ସନ୍ତୁଳିତ ଖାଦ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପୁଷ୍ଟିର ମାତ୍ରା ବା ଘନତ୍ୱ ପ୍ରତି ଧ୍ୟାନ ଦିଆଯିବା ଦରକାର, କାରଣ କ୍ୟାଲୋରୀ ଆବଶ୍ୟକତା ବୟସ ସହିତ ହ୍ରାସ ହୋଇପାରେ ଯେତେବେଳେ ପୁଷ୍ଟିର ଆବଶ୍ୟକତା ଅଧିକ ରହିଥାଏ। ଯେହେତୁ ବୃଦ୍ଧ ଲୋକ ଯଥା 65ରୁ ଉର୍ଦ୍ଧ୍ୱ ବୟସ୍କ ମାନଙ୍କୁ ଆଣ୍ଠୁଗଣ୍ଠି ବା ଅସ୍ଥି ଜନିତ ସମସ୍ୟା ଦେଖାଯାଇଥାଏ। ଝାଳ ସ୍ୱାସ୍ଥ୍ୟ ପାଇଁ କ୍ୟାଲସିୟମ ଏବଂ ଭିଟାମିନ ବି ଗୁରୁତ୍ୱପୂର୍ଣ୍ଣ। ମାଂସପେଶୀ ସ୍ୱାସ୍ଥ୍ୟ ଏବଂ ମାଂସପେଶୀ ହ୍ରାସ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଜଳୀୟ ଅଂଶ ରହିବା ଜରୁରୀ, କାରଣ ବୟସ୍କ ମାନଙ୍କୁ ଡିହାଇଡ୍ରେସନ ହେବାର ଆଶଙ୍କା ଥାଏ। ଆଉ ଏହା ସ୍ୱୀକାର କରିବା ଜରୁରୀ ଯେ ଏଗୁଡ଼ିକ ସାଧାରଣ ନିର୍ଦ୍ଦେଶାବଳୀ ବା ବ୍ୟକ୍ତିଗତ ପୁଷ୍ଟିକର ଆବଶ୍ୟକତା ବ୍ୟାପକ ଭାବରେ ଭିନ୍ନ ହୋଇପାରେ। ଚିକିତ୍ସାଧୀନ ଅବସ୍ଥା, ଔଷଧ ଏବଂ ନିର୍ଦ୍ଦିଷ୍ଟ ଖାଦ୍ୟପେୟ ପ୍ରତିବନ୍ଧକ ପରି କାରକ ଗୁଡିକ ଖାଦ୍ୟପେୟର ସୁପାରିଶକୁ ପ୍ରଭାବିତ କରିବ। ତେଣୁ ସମସ୍ତ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ସେମାନଙ୍କର ଅନ୍ୟାନ୍ୟ ପରିସ୍ଥିତି ଏବଂ ସ୍ୱାସ୍ଥ୍ୟ ଉପରେ ଆଧାର କରି ବ୍ୟକ୍ତିଗତ ମାର୍ଗଦର୍ଶନ ପାଇଁ ସ୍ୱାସ୍ଥ୍ୟ ସେବା ବୃତ୍ତିଗତ କିମ୍ବା ପଞ୍ଜୀକୃତ ଡାଇଟିସିଆନଙ୍କ ସହିତ ପରାମର୍ଶ କରିବା ପରାମର୍ଶଦାୟକ ଅଟେ। ଅତିରିକ୍ତ ଭାବରେ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ, ଯେକୌଣସି ନିର୍ଦ୍ଦିଷ୍ଟ ଖାଦ୍ୟପେୟ ଆବଶ୍ୟକତା କିମ୍ବା ବୟସ ସହିତ ଉତ୍ପନ୍ନ ଚିନ୍ତା ଚିହ୍ନଟ କରିବାରେ ସାହାଯ୍ୟ କରେ। ତ ସେଇଥିପାଇଁ ଶିଶୁଠାରୁ ଆରମ୍ଭ କରି ବୃଦ୍ଧାବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ରହିବା ଆବଶ୍ୟକ।
0: ସାର୍, ଆପଣ କହିଲେ ଯେ ଯେମିତି ଆପଣଙ୍କର ତାଲିକା ଅନୁସାରେ ଶିଶୁଠାରୁ ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ କିଏ କିଭଳି ଭାବେ ଖାଦ୍ୟ ଏବଂ କେତିକି ପରିମାଣର ଖାଦ୍ୟ ଖାଇବା ଆବଶ୍ୟକ ଆପଣ କହିଲେ। ସାର୍, ଏବେ ଆମକୁ କୁହନ୍ତୁ, ଯଦି ଉତ୍ତମ ଓ ସୁଷମ ଖାଦ୍ୟ ଶରୀର ପାଇଁ ଠିକ୍ ପରିମାଣରେ ନ ମିଳେ ତାହେଲେ କଣ ସବୁ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି?
1: ଉତ୍ତମ ସୁସ୍ଥ ଖାଦ୍ୟ ଶରୀର ପାଇଁ ଠିକ୍ ପରିମାଣରେ ରହିବା କଥା। ଯଦି ଆମେ ଉତ୍ତମ ଏବଂ ସୁଷମ ଖାଦ୍ୟ ନ ଖାଉଛେ ବହୁତ ପ୍ରକାର ସମସ୍ୟା ଦେଖାଯାଇଥାଏ। ଯଦି ଶରୀର ପାଇଁ ଉପଯୁକ୍ତ ପରିମାଣରେ ଭଲ ଏବଂ ସୁସ୍ଥ ଖାଦ୍ୟ ଉପଲବ୍ଧ ନ ହୁଏ ତେବେ ଏହା ଅନେକ ପୁଷ୍ଟି ଜଡ଼ିତ ଏବଂ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହି ଅଭାବର ଅବଧି ଏବଂ ପରିମାଣ ଉପରେ ନିର୍ଭର କରି ଏହି ସମସ୍ୟା ଗୁଡ଼ିକ ଗମ୍ଭୀରତା ସହ ଭିନ୍ନ ହୋଇପାରେ। ଯେମିତି ଭିଟାମିନ, ମିନେରାଲ, ପ୍ରୋଟିନ, କାର୍ବୋହାଇଡ୍ରେଟ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ପର୍ଯ୍ୟାପ୍ତ ପରିମାଣ ନ ମିଳିବା ଦ୍ୱାରା କୁପୋଷଣତା ହୋଇପାରେ। କୁପୋଷଣତା ବିଭିନ୍ନ ରୂପରେ ପ୍ରକାଶ ପାଇପାରେ, ଯେପରିକି ପୁଷ୍ଟିହୀନତା, ଯେଉଁଟାକି ଆମେ କ୍ୟାଲୋରି ଏବଂ ପୋଷକ ତତ୍ତ୍ୱର ପର୍ଯ୍ୟାପ୍ତ ପରିମାଣରେ ନ ଗ୍ରହଣ କରିବା, ଏବଂ ପୁଷ୍ଟି ବହୁଳତା, ଯେଉଁଟାକି ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ବିନା ଅତ୍ୟଧିକ କ୍ୟାଲୋରି ଗ୍ରହଣ ଉଭୟ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ। ପିଲାଦିନ ଏବଂ ଯୁବାବସ୍ଥାରେ ପର୍ଯ୍ୟାପ୍ତ ପୁଷ୍ଟିର ଆବଶ୍ୟକତା ଶରୀରର ଅଭିବୃଦ୍ଧି ଘଟାଇପାରେ। ଯେଉଁମାନେ ବା ଯେଉଁଠାରେ ବ୍ୟକ୍ତିମାନେ ସେମାନଙ୍କର ପୂର୍ଣ୍ଣ ସମ୍ଭାବ ଉଚ୍ଚତାରେ ଯଥେଷ୍ଟ ପହଞ୍ଚି ପାରନ୍ତି ନାହିଁ। ଶାରୀରିକ ଏବଂ ଜ୍ଞାନଗତ ବିକାଶ ପାଇଁ ଏହା ଆଜୀବନ ପ୍ରଭାବ ପକାଇପାରେ। ଦୀର୍ଘସ୍ଥାୟୀ ପୁଷ୍ଟିହୀନତା କମ୍ ଓଜନ ହେତୁ ହୋଇପାରେ, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିପାରେ, ସଂକ୍ରମଣର ସମ୍ବେଦନଶୀଳତା ବଢାଇପାରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଅଭାବ, ନିର୍ଦ୍ଦିଷ୍ଟ ଅନୁସାର ଯେଉଁଟାକି ଆମେ ମାଇକ୍ରୋନ୍ୟୁଟ୍ରିଏଣ୍ଟ କହନ୍ତି, ତାର ଅଭାବ ସୃଷ୍ଟି କରିପାରେ। ଉଦାହରଣ ସ୍ୱରୂପ ଭିଟାମିନ୍ ଏ, ତାର ଅଭାବରେ ଦୃଷ୍ଟିଶକ୍ତି ସମସ୍ୟା ସୃଷ୍ଟି ହୋଇପାରେ। ଲୌହ ଅଭାବ ରକ୍ତହୀନତା ସମସ୍ୟା ସୃଷ୍ଟି କରିପାରେ, ଏବଂ କ୍ୟାଲସିୟମ ଅଭାବ ହାଡ଼ର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଅପର୍ଯ୍ୟାପ୍ତ ପୁଷ୍ଟିରୋଗ ପ୍ରତିରୋଧକ ପ୍ରଣାଳୀର କାର୍ଯ୍ୟକୁ ସାଂଘାତିକ କରିପାରେ, ଯାହାଦ୍ୱାରା ବ୍ୟକ୍ତିମାନେ ସଂକ୍ରମଣ ଏବଂ ରୋଗରେ ଅଧିକ ସଂକ୍ରମିତ ହୋଇପାରନ୍ତି। ଅପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ବିଶେଷତଃ ମସ୍ତିଷ୍କ ବିକାଶରେ ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ ଜ୍ଞାନଗତ ଦୁର୍ବଳତା ଏବଂ ଶିକ୍ଷଣରେ ଅସୁବିଧା ହୋଇପାରେ। ଖରାପ ପୁଷ୍ଟିକର ଖାଦ୍ୟ କ୍ରୋନିକ୍ ରୋଗ, ଯେପରିକି ଯେଉଁଟାକୁ ଆମେ ମେଦବହୁଳତା ଟାଇପ୍ 2, ମଧୁମେହ, ହୃଦ୍ରୋଗ ଏବଂ କେତେକ କର୍କଟ ରୋଗ ପାଇଁ ମଧ୍ୟ ଏକ ବିପଦର କାରଣ ଅଟେ। ପୁଷ୍ଟିକର ଖାଦ୍ୟ ତୁଳନାରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଧିକ ସେବନ କରିବା ଏପରି ଅବସ୍ଥାର ବିଶେଷ ବିକାଶରେ ସହାୟକ ହୋଇପାରେ। ଏହା ଉପରେ ଗୁରୁତ୍ୱ ଦେବା ଜରୁରୀ ଯେ ଉତ୍ତମ ଏବଂ ସୁସ୍ଥ ଖାଦ୍ୟର ସେବନ ହେଉଛି ଏକ ମୌଳିକ ଅଧିକାର, ଏବଂ ପ୍ରତ୍ୟେକ ବ୍ୟକ୍ତି ପୁଷ୍ଟିକର ଏବଂ ନିରାପଦ ଖାଦ୍ୟ ଖାଇବାକୁ ସୁନିଶ୍ଚିତ କରିବା ପାଇଁ ବ୍ୟକ୍ତିଗତ, ସମ୍ପ୍ରଦାୟ ଏବଂ ସାମାଜିକ ସ୍ତରରେ ଉଦ୍ୟମ କରାଯିବା ଉଚିତ। ଖାଦ୍ୟର ଉପଲବ୍ଧତା, ସୁଲଭତା ଏବଂ ସୁସ୍ଥ ଖାଦ୍ୟ ସମ୍ବନ୍ଧୀୟ ଶିକ୍ଷା ସହିତ ଜଡ଼ିତ ସମସ୍ୟାର ସମାଧାନ କରିବା ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ସହିତ ଜଡ଼ିତ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସେଇଥିପାଇଁ ଉତ୍ତମ ଏବଂ ସୁଷମ ଖାଦ୍ୟ ସବୁବେଳେ ଆମେ ଖାଇବା ଦରକାର, ଯେଉଁଟାକି କୌଣସି ପ୍ରକାର ଅସୁବିଧା ହୁଏ ନାହିଁ।
0: ସାର୍ ଆମେ ତ ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ଜୀବନଶୈଳୀକୁ ସୁସ୍ଥ ଓ ନିରୋଗ ରଖିବାର ଖାଦ୍ୟର ଆବଶ୍ୟକତା, ଆ ବିଷୟରେ ଅନେକ କିଛି ଆଲୋଚନା କଲେ। ଏବେ ସାର୍ ମୁଁ ନିଶ୍ଚିତ ଭାବେ ଗୋଟେ କଥା ପଚାରିବି, ପୂର୍ବ ଓ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଯୋଉ ଖାଦ୍ୟ ଶୈଳୀ ରହିଛି, ଏଇ ଖାଦ୍ୟ ଶୈଳୀରେ ବିଭିନ୍ନ ପରିବର୍ତ୍ତନ ମଧ୍ୟ ଆସିଛି, ତେବେ ପୂର୍ବ ଓ ବର୍ତ୍ତମାନର ଖାଦ୍ୟ ଶୈଳୀର ପରିବର୍ତ୍ତନତାକୁ ନେଇକି ଆପଣ କ'ଣ କହିବେ?
1: ପୂର୍ବ ବର୍ତ୍ତମାନର ଖାଦ୍ୟ ଶୈଳୀ ଆପଣ ଠିକ କଥା କହିଛନ୍ତି, ପରିବର୍ତ୍ତନ ତ ହେଇଛି।

0: ସାଂସ୍କୃତିକ ପରିବର୍ତ୍ତନ, ବୈଷୟିକ ପ୍ରଗତି, ଅର୍ଥନୈତିକ ପରିବର୍ତ୍ତନ ଏବଂ ବିଶ୍ୱର ପ୍ରଭାବ ସହିତ ବିଭିନ୍ନ କାରଣ ହେତୁ ଲୋକଙ୍କ ଖାଦ୍ୟଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ସମୟ ସହିତ ଯଥେଷ୍ଟ ବିକଶିତ ହୋଇଛି। ଅତୀତରେ ଅନେକ ଲୋକ ବିଭିନ୍ନ ପ୍ରକାର ଖାଦ୍ୟ ପାଇଁ ସୀମିତ ପ୍ରବେଶ କରିଥିଲେ। ଆଜି ଯେଉଁଟାକି ବର୍ତ୍ତମାନ କହୁଛି ଜଗତୀକରଣ, ଉନ୍ନତ ପରିବହନ ଲୋକଙ୍କ ପାଇଁ ବିଭିନ୍ନ ସଂସ୍କୃତି ଏବଂ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ପ୍ରକାରର ଖାଦ୍ୟ ପାଇବାକୁ ସହଜ କରିଦେଇଛି। ଆଧୁନିକ ଯୁଗରେ ପ୍ରକ୍ରିୟାଯୁକ୍ତ ଏବଂ ସୁବିଧାଜନକ ଇଜିଲି ଖାଦ୍ୟର ପ୍ରଦୁର୍ଭାବ ବୃଦ୍ଧି ପାଇଛି। ଏହି ଖାଦ୍ୟ ଗୁଡିକ ପ୍ରାୟତଃ ଲୁଣ, ଚିନି ଓ ଅସ୍ୱାସ୍ଥ୍ୟକର ଚର୍ବିରେ ଅଧିକ ଥାଏ, ଯାହା ମେଦବହୁଳତା ବା କ୍ରୋନିକ ରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରେ। ବର୍ତ୍ତମାନ ସମୟରେ ସୁସ୍ଥ ଖାଦ୍ୟର ମହତ୍ତ୍ୱ ବିଷୟରେ ଏକ ସଚେତନା ବଢୁଛି। ଲୋକମାନେ ପୁଷ୍ଟି ଖାଦ୍ୟ ଏବଂ ଖାଦ୍ୟର ସାମରିକ ସ୍ୱାସ୍ଥ୍ୟ ଉପରେ ଅଧିକ ସଚେତନ ହେଉଛନ୍ତି। ଏହାପରେ ଗୋଟେ ଛୋଟ ଗୋଟେ ଏକ୍ସାମ୍ପଲ ମୁଁ କହୁଛି, ଯେମିତି ପ୍ରଥମରୁ ଆମେ ପୂର୍ବରୁ ଆମେ ଘରେ ଘରେ ମାଣ୍ଡିଆ ବା ମିଲେଟ୍ ବଗେରା ଖାଉଥିଲେ, ତାକୁ ମଝିରେ ବନ୍ଦ ହେଇଗଲା, ତାକୁ ଚାଉଳ ଆମ ଗହମ ଦ୍ୱାରା ଆମେ ଖାଇଲେ, ପୁଣି ଏବେ ଧୀରେ ଧୀରେ ଲୋକ ପୁଣି ମାଣ୍ଡିଆ ପଟକୁ ସିଫ୍ଟ ହେଉଛନ୍ତି, ଯେଉଁଟା ଆମେ ମିଲେଟ୍ ବୋଲି କହୁଛନ୍ତି। ସେଇଟା ଆମର ପୂର୍ବ ଓ ବର୍ତ୍ତମାନ ଖାଦ୍ୟଶୈଳୀରେ ପରିବର୍ତ୍ତନ ଚାଲିଛି। ଏହାଦ୍ୱାରା ସ୍ୱାସ୍ଥ୍ୟକର ଖାଦ୍ୟ ବିକଳ୍ପ ଏବଂ ଖାଦ୍ୟପେୟ ପସନ୍ଦ ପାଇଁ ଚାହିଦା ବଢୁଛି। ମଧ୍ୟ ରୋଷେଇ ଉପକରଣରେ ଅଗ୍ରଗତି, ଯେପରିକି ମାଇକ୍ରୋୱେଭ୍ ରାନ୍ଧିବା ପାଇଁ ପ୍ରସ୍ତୁତି ପ୍ରକ୍ରିୟାକୃତ ଖାଦ୍ୟ ରୋଷେଇକୁ ଅଧିକ ସୁବିଧାଜନକ କରିଛି। କାରଣ ଏହିସବୁ ପୂର୍ବ ଏବଂ ବର୍ତ୍ତମାନର ଖାଦ୍ୟଶୈଳୀ ପରିବର୍ତ୍ତନ ଅଛି ମ୍ୟାଡମ୍।
1: ତେବେ ସାର୍, ଆମେ ତ ଅନେକ କିଛି କଥା ଜାଣିଲୁ ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁକୁ ନେଇ। ଶେଷ ଉପଦେଶ ଆପଣ ଆମର ଶ୍ରୋତାମଣି ମାନଙ୍କୁ କଣ ଦେବାକୁ ଚାହୁଁଛନ୍ତି?
0: ଅଲ୍ ଇଣ୍ଡିଆ ରେଡିଓ ତରଫରୁ ମୁଁ ସବୁ ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଅତ୍ୟନ୍ତ ପକ୍ଷେ ଥରେ ସେମାନଙ୍କ ଖାଦ୍ୟରେ ମିଲେଟ୍ ସେବନ କରନ୍ତୁ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମୁଁ ଦେବାକୁ ଚାହୁଁଛି, ଯାହାକି ଜଳ ହେଉଛି ଜୀବନ, ଜଳ ହେଉଛି ଖାଦ୍ୟ, କାହାକୁ ଛାଡ଼ନ୍ତୁ ନାହିଁ। ୱାଟର୍ ଇଜ୍ ଲାଇଫ୍, ୱାଟର୍ ଇଜ୍ ଫୁଡ୍, ଲିଭ୍ ନୋ ୱାନ୍ ବିହାଇଣ୍ଡ। ମିଳିତ ଭାବେ ଆମେ ଖାଦ୍ୟ, ଲୋକ ଏବଂ ପୃଥିବୀର ଭବିଷ୍ୟତ ପାଇଁ ଜଳର ଉପଯୁକ୍ତ ବ୍ୟବହାର କରିବା ଆବଶ୍ୟକତା।
1: ତେବେ ସାର୍, ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁକୁ ନେଇ ଆମେ ଅନେକ କିଛି କଥା ଜାଣିଲୁ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର ମ୍ୟାଡମ୍, ଧନ୍ୟବାଦ।

ରୋଷେଇ କରିବା ସମୟରେ ଆମେ ଅନେକ କ୍ଷେତ୍ର ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେବେ ଚାଲନ୍ତୁ ଆଉ ଡେରି ନକରି ଜାଣିବା ରୋଷେଇ କରିବା ସମୟର କିଛି ଟିପ୍ସ। କଟିଂ ବୋର୍ଡ଼, ଓଭନ୍, ମିକ୍ସଚର ଗ୍ରାଇଣ୍ଡର, ବ୍ଲେଣ୍ଡର ଏସବୁକୁ ପ୍ରତ୍ୟେକ ଦିନ ଦିନରେ ଥରେ ସଫା କରିବା ଉଚିତ। ଯେତେବେଳେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ତା'ର ପୂର୍ବରୁ ଓ ପରେ 30 ସେକେଣ୍ଡ ଯାଏଁ ସାବୁନରେ ହାତ ଧୋଇବାକୁ ଜମାରୁ ଭୁଲନ୍ତୁ ନାହିଁ। ବାସନକୁସନ, କଟିଂ ବୋର୍ଡ, ଟ୍ୟାପ୍ସ ଏସବୁକୁ ହାଲୁକା ଗରମ ପାଣିରେ ସଫା କରିବା ଉଚିତ। ଫଳ ତଥା ପନିପରିବାକୁ କାଟିବା ପୂର୍ବରୁ ତଥା ରାନ୍ଧିବା ପୂର୍ବରୁ ଭଲ ଭାବେ ଧୋଇବା ଉଚିତ, କାରଣ ବେଳେବେଳେ ଏଥିରେ ଥିବା ବ୍ୟାକ୍ଟେରିଆ, ଭାଇରସ, ଟକ୍ସିକ୍ସ ଆମ ପାଇଁ ହାନିକାରକ ହୋଇଥାଏ। ଭୋଜନ ପାଇଁ ରଖାଯାଉଥିବା ସାମଗ୍ରୀ ଗୃହଟି ବା କୋଠରୀଟି ଭଲ ଭାବେ ବାୟୁ ଚଳାଚଳ ହେଉଥିବା ଆବଶ୍ୟକ।

ମୂଷା ତଥା କୀଟ ଦାଉରୁ ପୋଖରୀଟି ଯେପରି ସୁରକ୍ଷିତ ଅବସ୍ଥାରେ ବା ସୁରକ୍ଷିତ ସ୍ଥାନରେ ବ୍ୟବସ୍ଥା କରିବା ଉଚିତ। ପ୍ରତ୍ୟେକ ଦିନର ଖାଦ୍ୟ ତାଲିକାରେ ଏପରି ଖାଦ୍ୟ ତାଲିକା ହେବା ଆବଶ୍ୟକ ଯେଉଁ ଖାଦ୍ୟରେ ଅଧିକ ପୋଷକ ତତ୍ତ୍ୱ, ବିଭିନ୍ନ ସାରଯୁକ୍ତ ଓ ମିନେରାଲ୍ସ ପ୍ରୋଟିନ୍ ମିଳିପାରୁଥିବ। ପ୍ରକୃତରେ ବର୍ତ୍ତମାନ ସମୟରେ ଖାଦ୍ୟ ଏକ ମୁଖ୍ୟ ବିଷୟବସ୍ତୁ, ତେଣୁ ଆଜିର ଆଲୋଚନା ସମ୍ପର୍କରେ ଆପଣମାନେ ସାରକଥା ସଂଗ୍ରହ କରି ନିଜର ଦୈନନ୍ଦିନ ଜୀବନରେ ଖାଦ୍ୟର ଆବଶ୍ୟକତା ଏବଂ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ ଓ କେତେ ପରିମାଣରେ ଖାଦ୍ୟ ଖାଇବା ଉଚିତ ସେସବୁ ସମ୍ପର୍କରେ ଆଲୋଚନାରୁ ଜାଣିପାରିଛନ୍ତି। ତେବେ ଆଶା କରୁଛି ନିଶ୍ଚିତ ଭାବେ କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣି ନିଜର ଦୈନନ୍ଦିନ ଜୀବନରେ କାର୍ଯ୍ୟକାରୀ କରିବେ। ତେବେ ଶ୍ରୋତା ଭଉଣୀ, ସମୟ ସୂଚାଇ ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ନେଇ ଆସିବି ଆଉ ଏକ ନୂତନ ଆଲୋଚନାକୁ ନେଇ। ଆପଣଙ୍କ ରେଡ଼ିଓ ସାଥୀ ମୋନାଲିସାକୁ ବିଦାୟ ଦିଅନ୍ତୁ, ରହୁଛି, ନମସ୍କାର।

ପ୍ରଜାରଖୋଲ ନାରୀ ମହଲ କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣିଲେ ଆଲୋଚନା ଜୀବନଶୈଳୀକୁ ସୁସ୍ଥ ଓ ନିରୋଗ ରଖିବାରେ ଖାଦ୍ୟର ଆବଶ୍ୟକତା ଏ ସମ୍ପର୍କରେ ଆଲୋଚନା କଲେ ପ୍ରଫେସର ରାମଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଉପସ୍ଥାପନାରେ ଥିଲେ ମୋନାଲିସା ଗୌଡ଼ ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଶ୍ରୋତାବନ୍ଧୁ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588 ନମ୍ବରଟି ଆଉଥରେ କହି ରଖୁଛି 7008247588

ଅଂଶୁଘାତ ସତର୍କତା ସୂଚନା। ଲକ୍ଷଣ: ପ୍ରବଳ ଝାଡ଼ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ କିମ୍ବା ବାତ ମାରିବା। ସତର୍କତା: ଦିନ 11 ରୁ 3 ମଧ୍ୟରେ ଖରାତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର: ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS, ଚିନି, ଲୁଣ ସର୍ବତ ବା ସାଦା ପାଣି ପିଅନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀଙ୍କୁ ପଙ୍ଖା, କୁଲର ବା AC ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ।

ಆಕಾಶವಾಣಿ ರಾವರ್ಕೆಲಾ ಶ್ರೋತಾ ಬಂಧು ಶುಣಂತು ಗೀತಟಿ ಸಂಬಲ್ಪುರಿ ಗೀತ କ୍ଷମାନିଧି ବାଦୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା କରିଛନ୍ତି ରାହାସ ବିହାରୀ ଉର୍ମା।

କ୍ଷମାନିଧି ବାଦୀଙ୍କ କଣ୍ଠରୁ ଶୁଣୁଥିଲେ ଗୀତଟି ଧରଣୀଧର ପଟେଲଙ୍କ ରଚନା। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା।

0: ଆଗେଇ ଚାଲିଛି, ଏ ବିଷୟରେ ଆସନ୍ତୁ ପଚାରି ବୁଝିବା।
1: ନମସ୍କାର ମ୍ୟାଡାମ, ନାଁ ହେଲା ପୁତୁଲି ଜେନା, ସ୍ୱଚ୍ଛ ସାଥୀ, ୱାର୍ଡ ନମ୍ବର 9, ଜଗନ୍ନାଥପୁର।
2: ଭଉଣୀ, ଆମ ଏଇ କେନ୍ଦୁଝର ମ୍ୟୁନିସିପାଲିଟିରେ ବର୍ତ୍ତମାନ ସ୍ୱଚ୍ଛତା କାର୍ଯ୍ୟକ୍ରମ ବା ସଫେଇ କାର୍ଯ୍ୟକ୍ରମ କେମିତି ଭାବରେ ଚାଲିଛି?
1: ସଫେଇ କାର୍ଯ୍ୟକ୍ରମ ମ୍ୟାଡାମ ଯାହା ଥିଲା ଆଗରୁ ଏବେ ବହୁତ ଟିକେ ଭଲ ଚାଲିଛି। ପ୍ରତ୍ୟେକ ଦିନ ଆମର ରାସ୍ତା ମେନ୍ ରୋଡ ଝାଡୁ କରାଯାଉଛି, ଗଳିକନ୍ଦି ବି ସବୁ ଆମର ଝାଡୁ କରାଯାଉଛି, ଡ୍ରେନ୍ କ୍ଲିନିଂ ରହିଛି, ବୁସ୍କଟିଂ ରହିଛି, ଯୋଉ ଜାଗାରେ ବ୍ଲକେଜ୍ରେ ପାଣି ଯିବା ଆସିବା କରିପାରୁନି, ପାଣି ନିଷ୍କାସନ କେମିତି ଭଲ ଭାବରେ ହେଇପାରିବ ତାର ମଧ୍ୟ ଆମେ ବ୍ୟବସ୍ଥା କରୁଛୁ। ତା ସହିତ ପ୍ରତ୍ୟେକ ୱାର୍ଡର ଯୋଉ ଡ୍ରେନ୍ ରହିଛି ସେଠାରେ ବ୍ଲିଚିଂ ପକାଯାଉଛି, ଆଉ ମଶା ତେଲ ବି ପକାଯାଉଛି। ପ୍ରତ୍ୟେକ ସପ୍ତାହରେ ଥରେ ମଶା ଧୂଆଁ ବି ଆମର କଲୋନୀ ମାନଙ୍କରେ ରାସ୍ତାରେ ଏମିତି ଗାଡି ବୁଲୁଛି। ଆମର କାମ ହେଲା ଆକ୍ଚୁଆଲି ସେଗ୍ରିଗେସନ, ଆମେ ପ୍ରତ୍ୟେକ ଘର ଭିଜିଟ୍ କରୁଛୁ, ଲୋକଙ୍କୁ ବୁଝାଉଛୁ ଅଲଗା ଅଲଗା ଓଦା ଶୁଖିଲା ସବୁ ଅଳିଆ ଆମର ଦବା ପାଇଁ ଲୋକମାନେ ଦଉଛନ୍ତି। ଆମେ ମ୍ୟାଡାମ ପ୍ରତ୍ୟେକ ଦୋକାନ ସବୁ ଭିଜିଟ୍ କରୁଛୁ, ପଲିଥିନ ବନ୍ଦ ବି ଆମେ କରିଛୁ, ତ ଯୋଉଠି ବି ଆମର ସୋଲ ସବୁ ଚୌପତି ଲୋକମାନେ ଖାଉଛନ୍ତି ସେଠି ବି ଆମେ ବାରଣ କରିଛୁ। ଚା ଷ୍ଟଲରେ ଆମେ ଯାଇକି ସେଠି ବି ଆମର ସଚେତନ କରାହେଇଛି, ସେଠି କାଚ ଗ୍ଲାସ ବି ଆମେ ୟୁଜ୍ କରିବା ପାଇଁ ଲୋକମାନଙ୍କୁ କହିଛୁ। ପ୍ରତ୍ୟେକ ଦୋକାନ ଆମେ ଯାଇକି ଭିଜିଟ୍ କରିକି ଡଷ୍ଟବିନ୍ ବି ଦେଖୁଛୁ, 2 ଲେଖା ଡଷ୍ଟବିନ୍ ସେମାନଙ୍କୁ କୁହାହେଇଛି ରାସ୍ତାରେ ନ ପକେଇକି ଡଷ୍ଟବିନ୍ରେ ପକେଇବା ପାଇଁ, ଦୋକାନ ପାଇଁ ସ୍ୱତନ୍ତ୍ର ରାତିରେ ବି ଗାଡି ବି ବୁଲଉଛୁ। ଦୋକାନ ଭାଇମାନେ ତ ଆଗରୁ ଯାହା ସଚେତନ ନଥିଲେ ଏବେ ଟିକେ ସଚେତନ ହେଇଗଲେଣି, କଥା ମାନିକି ସେମାନେ ପତ୍ର ଚୌପତି ବି ୟୁଜ୍ କରୁଛନ୍ତି, ଡଷ୍ଟବିନ୍ ବି ସମସ୍ତେ ରଖିଲେଣି, ରାତିରେ ଯୋଉ ଗାଡି ବୁଲୁଛି ଗାଡିରେ ବି ସମସ୍ତେ ଅଳିଆ ବି ପକଉଛନ୍ତି।
2: ବିଭିନ୍ନ କାମ ପାଇଁ ଲୋକ ମାର୍କେଟ ଉପରକୁ ଆସୁଛନ୍ତି, ଏଥିପାଇଁ ଆମର ଶୌଚାଳୟର ବ୍ୟବସ୍ଥା କେମିତି କଣ ରହିଛି?
1: ଆଜ୍ଞା ରହିଛି ମ୍ୟାଡାମ, 2 ପ୍ରକାର ଶୌଚାଳୟ ଆମେ ରଖିଛୁ। ଯେହେତୁ ଲୋକ ଟାଉନ ଉପରେ ବେଶୀ ଯିବା ଆସିବା କରୁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆମର ଗୋଟେ ପବ୍ଲିକ ଶୌଚାଳୟ ରହିଛି, ଆଉ ବସ୍ତି ଭିତରେ ମ୍ୟାଡାମ ଆମର ଗୋଷ୍ଠୀ ଶୌଚାଳୟ ବି ରହିଛି। ଟଏଲେଟ୍ ତ ସବୁ ଲୋକଙ୍କର ଅଛି, ଆଜି କାମ କାର୍ଯ୍ୟରେ କି କଣ ଗ୍ୟାଦରିଂ ଯେହେତୁ ଟାଉନ ରହୁଛି ଜାଗାର ଅଭାବ ରହୁଛି, ତ ସେଇଥିପାଇଁ ଗୋଷ୍ଠୀ ଶୌଚାଳୟ ମଧ୍ୟ ଆମର ରହିଛି ବସ୍ତି ଭିତରେ।
2: ତାର ପରିଷ୍କାର ପରିଚ୍ଛନ୍ନତା ଉପରେ ଆପଣମାନେ କେମିତି କଣ ଧ୍ୟାନ ଦେଉଛନ୍ତି?
1: ସେସବୁ ମ୍ୟାଡାମ ଆମର ଏସ୍ଏଚ୍ଜି ମାନଙ୍କୁ ସବୁ ହ୍ୟାଣ୍ଡ ଓଭର କରାହେଇଛି, ଏସ୍ଏଚ୍ଜି ମାନେ ତାର ଦାୟିତ୍ୱ ନେଉଛନ୍ତି, ପ୍ରତ୍ୟେକ ଦିନ ସେଟା ସେମାନେ କ୍ଲିନ୍ କରଉଛନ୍ତି, ତାହାକୁ ମଧ୍ୟ ମ୍ୟାଡାମ ଆମେ ସବୁ ଭିଜିଟ୍ କରୁଛୁ।
2: ଏଇଠି ତ ଆମର ଜଣେ ସ୍ୱଚ୍ଛ କର୍ମଚାରୀ ଭଉଣୀ ଅଛନ୍ତି, ତାଙ୍କ ସହିତ ଟିକେ କଥା ହଉଛୁ, କେମିତି କଣ ସେମାନେ ଯାଇକି ଫିଲ୍ଡ ଉପରେ କାମ କରୁଛନ୍ତି?
3: ଆଜ୍ଞା ନମସ୍କାର।
2: ନମସ୍କାର,
3: ମୋ ନାଁ ସୁସ୍ମିତା ମୁଖୀ, ୱାର୍ଡ ନମ୍ବର 11 ମୁଁ କାମ କରେ। ଆମେ ପ୍ରତ୍ୟେକ ଦିନ ସକାଳ 5:30-5:30 ଭିତରେ ଆସିକିନା ପ୍ରଥମେ NH ଝାଡୁ କରୁ, ଡ୍ରେନ୍ ଉପରୁ ତଳୁ ପୁରା ଝାଡୁ ସଫା ସୁତର କରିକିନା ତାପରେ ଆମ ମ୍ୟାଡମ ମାନେ କୁହନ୍ତି ଯେ ଆଜି କୋଉ ଗଳି କୋଉ ଏରିଆ ଝାଡୁ ହବ, କି ଆମେ ସେଇ ଏରିଆ ବି ଝାଡୁ କରିକିନା ଯୋଉ ଯୋଉ କମ୍ପ୍ଲେନ୍ ବି ଥାଏ କେତେବେଳେ କେମିତି ସେଗୁଡା ବି ସବୁ ମ୍ୟାଡମ କହନ୍ତି, ଆମେ ସବୁ କ୍ଲିନ୍ କରୁ ଯାଇ।
2: ତ ଆପଣ ଏଇସବୁ କାମ ଯେତେବେଳେ କରନ୍ତି ଏମିତି ପୁଣି କେବେ ମନରେ ଆସେ ନା ଏତେ ଅପରିଷ୍କାର କାମ ସବୁବେଳେ ଅଳିଆ ଆବର୍ଜନା ପଡୁଛି, ଏଗୁଡାକ ସବୁବେଳେ କିଏ କରିବ, ଏ କାମ ଛାଡିଦେବି?
3: ନା ମ୍ୟାଡମ, ଭାବିକି ବାହାରିଛି ଯେ କିଛି ସ୍ୱଚ୍ଛ କରିବି, ତାହେଲେ ସେଟା ଭାବିବି କାହିଁକି ଯେ ଏତେ ଅଳିଆ କାମ କରିବିନି, ସେଟା କେବେ ମନରେ ଆସିବି ନାହିଁ ଯେ ଏମିତି କାମ କରିବିନି, ସେଟା ଖୁସିରେ ଆମେ କରୁ, ଯୋଉଟା କି ଲୋକ ସ୍ୱଚ୍ଛତାରେ ରହିବେ, ରୋଗ କାହାକୁ କିଛି ନ ହବ।
4: ମୋ ନାଁ ହଉଛି ବିଜୟଲକ୍ଷ୍ମୀ ନାୟକ, ମୁଁ 11 ୱାର୍ଡର ସ୍ୱଚ୍ଛ ସାଥୀ ଭାବେ କାମ କରୁଛି। ମୋ ୱାର୍ଡରେ 14 ମାନେ ଗଳି ଅଛି, ସବୁଦିନ ତ ହେଇପାରିବନି ସବୁ ଗଳି, ସେଥିପାଇଁ ଆମେ ତାଙ୍କୁ ମାନେ କହିବା ପାଇଁ ପଡେ ଯେ ଆଜି ମେନ୍ ରୋଡ ସରିଲା ପରେ ଏଇ 2 ଗଳି ଝାଡୁ କରିବେ, ସେମାନେ ସେଇ 2 ଗଳି କରିଦିଅନ୍ତି। ଆଉ ଡ୍ରେନ୍ ବି 14 ଅଛି, ତ ମ୍ୟୁନିସିପାଲିଟି 2 ୱାର୍କର ଡେଲି ଦିଅନ୍ତି ଆମକୁ, ଯୋଉ ଡ୍ରେନ୍ ଗୁଡା ବେଶୀ ମାନେ ମଇଳା ହେଇଯାଇଥାଏ ମାନେ ରୋଟେଟ୍ ହୁଏ, ଯେମିତି ଆଜି 2 ଡ୍ରେନ୍ ହେଲା କାଲି 2 ଡ୍ରେନ୍ ହେଲା, ଏମିତି ହେଇକି ସବୁଦିନ 2 ଡ୍ରେନ୍ ସଫା କରାଯାଏ। ସକାଳ ପାଇଲେ ମାନେ ଆମର ଗୋଟେ ଦାୟିତ୍ୱ ସେଟା ଯେ କେମିତି ମେନ୍ ରୋଡ଼ଟା ସଫା ହେବ, ଜିମ୍ ଗୋଟେ ଅଛି, ଜିମ୍ଟା ସଫା ସକାଳୁ ନ କରେଇଲେ ପଳେଇ ଆସନ୍ତି ସମସ୍ତେ ଏକ୍ସରସାଇଜ୍ କରିବା ପାଇଁ। ସକାଳୁ ବାହାରିକି ଆମେ ଆଗେ ଲୋକମାନେ କୋଉଠି ଅଳିଆ ପକଉଛନ୍ତି, କୋଉଠି ରହିଯାଉଛି ଅଳିଆ ଟ୍ରାକ୍ଟର ନେଇନି, ଆମେ ଫୋନ୍ କରିକି କହିଦଉଛୁ ଯେ ନାଇଁ ଏଇଠି ଅଳିଆ ରହିଯାଇଛି କି ଏଇଠି ଲୋକମାନେ ପକେଇ ଦେଇଛନ୍ତି ଉଠେଇ ଦିଅନ୍ତୁ। ତାପରେ ଘର ଘରକୁ ଆମର ସ୍ୱଚ୍ଛ ସେବାରେ ଯାଉଛି, ଯେତିକି ପାରୁଛୁ ଆମେ ଦିନକୁ 10-20 ଘର ଭିଜିଟ୍ କରୁଛୁ ଯେ ଓଦା ଶୁଖିଲା ଅଲଗା ଦିଅନ୍ତୁ, ବାହାରେ ପକାନ୍ତୁନି, ନିଜେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ଦିଅନ୍ତୁ।
1: ଆମର ମ୍ୟୁନିସିପାଲିଟି ତରଫରୁ ଯୋଉ ଅଳିଆ ସବୁ ଘରୁ ଘରୁ ଯାଉଛି ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି, ଆମର ଅଛନ୍ତି ସୁପରଭାଇଜର ମ୍ୟାଡମ ସେଇ ବିଷୟରେ କହିବେ।
5: ନମସ୍କାର ମ୍ୟାଡମ, ମୋ ନାଁ ତମସା ଲାଇକ। ମ୍ୟାଡମ ଆମର ଟୋଟାଲ 16 ଗାଡି ଚାଲୁଛି ସ୍ୱଚ୍ଛ ସଭାରେ, ଆମର 2 MCC MRF, ୱେଲ୍ ସେଣ୍ଟର 1, ୱେଲ୍ ସେଣ୍ଟର 2, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନରେ। ସବୁ ଘର ଘର କୁହା ହେଇଛି ଓଦା ଶୁଖିଲା ଅଲଗା ଅଲଗା କରି ଦିଅନ୍ତୁ, ତ ସେଇ ହିସାବରେ ଆମର 8 ଗାଡି ଏପଟେ ଯାଏ, 8 ଗାଡି ସେପଟେ ଯାଏ। ଆଉ ସେଠି ଆମର SHG ମା ମାନେ ସବୁ ଅଛନ୍ତି, ନିଜଗଡ଼ରେ ଆମର 2 SHG ଗ୍ରୁପ କାମ କରୁଛନ୍ତି, ଆଉ ବ୍ରାହ୍ମଣୀ ଗାଁରେ 3। ତ ଏଠୁ ଗାଡି ଗଲା ପରେ ଏମଆରଏଫ ମାନେ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଗୁଡା ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି, ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ ବାଟିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖା ହୁଏ, କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାଡମ ଆମର ମେସିନ ଲାଗିଛି, ତାକୁ ଆମର ସବୁ କଟା ହୁଏ, ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପଡେ, ତାପରେ ଆମର ଗୋଟେ ସଲ୍ୟୁସନ ତିଆରି ହୁଏ ମ୍ୟାଡମ ଯୋଉଟା କି ଆମେ ଇଏମ ସଲ୍ୟୁସନ କହୁଛୁ, ଆମର ଦହି ଆଉ ଗୁଡରେ ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ, ସେ 45 ଦିନ ପର୍ଯ୍ୟନ୍ତ ସେ କୁଣ୍ଡରେ ରୁହେ, ତାପରେ ସେ ତାକୁ ଆମ ଏସଏଚଜି ମା ମାନେ ବାହାର କରିକି ଶୁଖାନ୍ତି ଖରାରେ, ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ, ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ ହଉଛି କେଉଁଝରଙ୍କ ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ ସେଠି ଏନଗେଜ ହେଇକି ଅଛନ୍ତି।
6: ପୁତୁଲି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଗୁଡେ ବାର୍ତ୍ତା ରହିଛି ମୋର।
7: ପଶିଲି କାଢ଼ିଲି ଘର ଘର ବୁଲି ଯା।

ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସୁଦ୍ଧା 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଶ୍ରୀ ମୋଦି ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ନେହେରୁଙ୍କର କାର୍ଯ୍ୟକାଳ 4,398 ଦିନ ଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23 ବିଭାଗ ଓ 5 ନିର୍ଦ୍ଦେଶାଳୟରେ 205 ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଶ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ଶପଥ ନେଇଛନ୍ତି। ଓଇଆର୍ସି କାର୍ଯ୍ୟାଳୟ ପରିସରରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ସମାରୋହରେ ଶକ୍ତି ବିଭାଗ, ଓଏଚ୍ପିସି, ଗ୍ରିଡ୍କୋ, ଓପିଟିସିଏଲ୍, ଓଇଆର୍ସିର ବରିଷ୍ଠ ଅଧିକାରୀ ଏବଂ ବିଦ୍ୟୁତ୍ କ୍ଷେତ୍ରର ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ସହରାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ବଞ୍ଚିତ ବର୍ଗର ଲୋକମାନଙ୍କୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ସହଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳର ଆର୍ଥିକ ଦୁର୍ବଳ ବର୍ଗର ପରିବାର ବିଭିନ୍ନ ସରକାରୀ ସୁବିଧା ସହ ଯୋଡ଼ି ହୋଇପାରିଛନ୍ତି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଓଡ଼ିଶା ଅର୍ବାନ୍ ଏକାଡେମୀରେ ସହଯୋଗ କାର୍ଯ୍ୟକ୍ରମର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା। ସହଯୋଗ ସର୍ଭେ ସମୟରେ ପଚରାଯାଉଥିବା ପ୍ରଶ୍ନ ଏବଂ ସେଗୁଡ଼ିକର ଉତ୍ତର ସମ୍ବଳିତ ଏକ ପୁସ୍ତିକାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉନ୍ମୋଚନ କରିଥିଲେ। ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କର ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନ ଓ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିବା ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱଚ୍ଛସାଥୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବସ୍ତି ବାସିନ୍ଦା ସଂଘର ପ୍ରତିନିଧିମାନେ ମତ ରଖିଥିଲେ। रायगढ़ जिलापा सम्मेलन कक्ष में आज जिला विकास समन्वय और निरीक्षण कमिटी दिशा बैठक अनुष्ठित कोरापुट सांसद तथा कमिटर सभापति सप्तगिरी उलाका अध्यक्षतार अनुष्ठित बैठक में पूर्वतट रेलवाई अधीन चली विभिन्न रेल प्रकल्प संपर्क में विस्तृत आलोचना होता जातीय राजपथ 326 बीएसएनएल 66 4G टावर स्थापन संपर्क में समीक्षा कर आईटीडीए पक्षर धरती आवा जनजातीय ग्राम उत्कर्ष अभियान अंतर्गत 420 ग्रामर तालिका एवं पीएमजीएसवाई अग्रगति संपर्क में आलोचना बैठक में रायगढ़ विधायक आपलास्वामी काट्राका जिला परिषद अध्यक्ष और जिलापाल प्रमुख उपस्थित थे। केन्दुझर जिले में पेट्रोलियम सामग्री निरवच्छिन्न जोगाण बंटन एवं कलाबजार रोकवा लक्ष्य आज जिलापाल विशाल सिंह अध्यक्षत जिला संकट परिचालना गोष्ठी बैठक अनुष्ठित जिले में पेट्रोल डीजेल और रंधन गैस भली जरूरी पेट्रोलियम सामग्री स्थिति और उपलब्धता संपर्क में आलोकपात कर हरिचंदनपुर बांसपाल एवं तेलकोई ब्लॉक रे पेट्रोलियम सामग्री सुविधाजनक बंटन उपरे अधिक गुरुत्व देवाई जिलापाल विभाग अधिकारी निर्देश देखा जमापड़ एथसत विभिन्न तैल कंपानी प्रतिनिधि निरवच्छिन्न जोगाण बजाय रखा जिलापाल निर्देश देते। नयागढ़ जिला पुलिस पक्षर एक अपराध समीक्षा बैठक आरक्षी अधीक्षक शुभेन्दु कुमार पात्र अध्यक्षत अनुषित हो बैठक में जिलार समस्त थानार अधिकारी और वरिष्ठ पुलिस कर्मचारी जोगद जिले में आपराधिक गतिविधि स्थिति एवं थानागुड़िक विभिन्न मामलार अग्रगति संपर्क में बैठक में आलोचना होता महिला और शिशु मान विरोध में घटुवा मामला निखोज शिशु पोक्सो आईन मादक द्रव्यर चोराचालाण आईन श्रृंखला स्थिति आदि विषयगुड़िकर आरक्षी अधीक्षक पुलिस अधिकारी सह आलोचना कर उपयुक्त पदक्षेप ने परामर्श देते। पश्चिमबंग दीघास्थित श्रीजगन्नाथ मंदिर धाम शब्द अपसारण कर गतकाली पश्चिमबंगर मुख्यमंत्री शुभेन्दु अधिकारी घोषणा करते मुख्यमंत्री मोहन चरण माझी श्री अधिकारी एने पत्र लिखि अनुरोध करते श्री माझी पत्र लिखिते दीघा जगन्नाथ धाम नामकरण श्रद्धा भावावेग को आघात दे संक्रांत में मुख्यमंत्री श्री अधिकारी व्यक्तिगत भाव हस्तक्षेप करने को श्री माझी अनुरोध करते। मलकानगिरी जिले में निर्माणाधीन विमान बंदर कार्यर आज समीक्षा कर पूर्त विभाग रास्तार सर्वोच्च जंत्री शिवव्रत तिरिया विमान बंदर में चली कार्यर समीक्षा करने सहित रनवे टिकेट काउंटर निर्माण कार्यर जांच कर सूचना अनुसार खुबशीघ्र विमान बंदर ट्रायल रन हो जमापड़। ओडिया भाषा साहित्य एवं संस्कृति विभाग आनुकूल्य गुरु केलुचरण महापात्र ओडिसी गवेषणा केन्द्र ठारे विशिष्ट नृत्यशिल्पी पद्मश्री माधवी मुद्गल निर्देशन में आज ओडिसी नृत्य कर्मशाला आरंभ हो 12 तारीख पर्यंत चलो एथिरे गुरु केलुचरण महापात्र द्वारा संयोजित ख चंपू आधारित अभिनय पद्मश्री मुद्गल प्रशिक्षण प्रदान करुछंते कर्मशाला 50 अधिक नृत्यशिल्पी अंशग्रहण करिछंते। नुआपड़ा जिले में रविधान किणा प्रक्रिय वर्तमान सुधा 50 धान क्रय केन्द्र मध्यम 2577 जन चाषी 1,33,146 क्विंटाल धान किणा जिला जोगाण विभाग पक्ष चाषी मानक सुविधाजनक परेशर धान बिक्री करने सुजोग देवा सहित स्वच्छ और श्रृंखलित व्यवस्था सुनिश्चित करने जिला प्रशासन पक्ष आवश्यक पदक्षेप ग्रहण करम संवाददाता जनपद दक्षिण पश्चिम बंगोपसगर में केतक स्थान पश्चिम केन्द्रीय उत्तर पश्चिम बंगोपसगर केतक अंचल खुबशीघ्र मौसुमी प्रवेश कर संभावना रही यार प्रभाव में चलित सप्ताह शेष आड़क मौसुमी वायु ओडिशा को आगमन करने नहीं आंचलिक पाणीपाग विज्ञान केन्द्र पक्षर अनुमान पाग अनुकूल थिबारु राज्यर केतक स्थान में प्राक मौसुमी वर्षा लागि रही अन्यपक्ष आसंता सोमवार पर्यंत राज्यर विभिन्न स्थान में कालबैशाखी प्रभाव रहिबो एवं वज्रपात सहित वर्षा हेबानी अनुमान करा जाय छि। मुख्य संवाद पुनि थरे भारतर निर्वाचित प्रधानमंत्री भाव सर्वाधिक दिन दायित्व निर्वाह कर इतिहास रचिले प्रधानमंत्री नरेन्द्र मोदी प्रधानमंत्री को सम्मान जनाई केन्द्र कैबिनेट रे पारित होला संकल्प सरकारी कार्य ओडिया भाषार व्यवहार नहीं आज आरंभ होला दुईदिनिया प्रशिक्षण शिविर नीति आयोग बैठक में जोगदेवाई नुआ दिल्ली गस्तरे मुख्यमंत्री एवं चलित सप्ताह शेष सुधा दक्षिण पश्चिम मौसुमी वायु राज्य को प्रवेश करने नहीं पाणीपाग विभाग अनुमान। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
0: ଆଜିର ପ୍ରସଙ୍ଗ ନିରନ୍ତର ଶାସନର ବାର ବର୍ଷ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଏପର୍ଯ୍ୟନ୍ତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ NDA ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିରନ୍ତର ଶାସନର ବାର ବର୍ଷ ସଫଳତାର ସହ ପୂରଣ ହୋଇଛି। 140 crore ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30 ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିହାସରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ବାର ବର୍ଷର ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା। ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପ୍ରାୟ 50 crore ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 crore ଲୋକଙ୍କୁ ଘର ପ୍ରଦାନ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 crore ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜ୍ୱଳା ଯୋଜନାରେ 10 crore ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚି ସାରିଛି। ସମାଜର ସମସ୍ତ ବର୍ଗର 70 ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଦେଶର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ରେଳ ଓ ସଡ଼କ ଯୋଗାଯୋଗ ଅଧିକ ବ୍ୟାପକ ହୋଇଛି। କାଶ୍ମୀରକୁ କନ୍ୟାକୁମାରୀ ସହ ଯୋଡ଼ୁଥିବା ରେଳ ଯୋଗାଯୋଗ ମଧ୍ୟରେ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯାଇଛି। ଦେଶରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ବୃଦ୍ଧି ପାଇବା ସହ ବନ୍ଦେ ଭାରତ ଓ ନମୋ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ରେଳବାଇ ଆଧୁନିକୀକରଣକୁ ପ୍ରତିପାଦନ କରୁଛି। ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ଏବଂ 5G ସେବା ପ୍ରଦାନ ଭାରତକୁ ଏକ ଡିଜିଟାଲ ଶକ୍ତି କ୍ଷେତ୍ରରେ ପରିଣତ କରିଛି। ସଂସ୍କାରମୂଳକ GST ପରିବର୍ତ୍ତନ ଦେଶକୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିଛି। କର ବ୍ୟବସ୍ଥା ସରଳ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ବ୍ୟାପକ ଉନ୍ନତି ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିଛି। ବିଶ୍ୱସ୍ତରରେ ଭାରତ ମୋବାଇଲ, ପ୍ରତିରକ୍ଷା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି। ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ଆୟ ବୃଦ୍ଧିରେ ସହାୟକ ହୋଇଛି। ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବକା ପ୍ରୟାସ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶ ଦ୍ରୁତ ଗତିଶୀଳତା ଲାଭ କରୁଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।

0: ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି। ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
1: ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସୁଶାସନର 12 ବର୍ଷର ପୂର୍ତ୍ତି ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେଉଥିବାର ଖବର ଆମକୁ ମିଳିଛି। ଦେଶର ସବୁଠାରୁ ଲମ୍ବା ସମୟ ଧରିକରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ବାବଦେ ଗୋଟିଏ ସଂକଳ୍ପ ପାରିତ କରାଯିବାର ସହିତ କ୍ୟାବିନେଟ୍ ସଦସ୍ୟମାନେ ଠିଆ ହୋଇକରି ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍। ଏ ବାବଦେ କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍,
2: ଆଜ 10 ଜୁନ୍ 2026 କା ଦିନ ଭାରତୀୟ ଲୋକତନ୍ତ୍ର କି ଯାତ୍ରା ମେ ଏକ ଐତିହାସିକ ଓ ପ୍ରେରଣାଦାୟୀ ପଡ଼ାବ କେ ରୂପ ମେ ଅଙ୍କିତ ହୁଆ ହୈ। आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ। यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
1: ନୀତି ଆୟୋଗର ଗୋଟିଏ ଜରୁରୀ ବୈଠକ ଆଜି ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସହିତ ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧିତ ଭିନ୍ ଭିନ୍ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଲା 12 ବର୍ଷ ଭିତରେ ଭାରତ ପୃଥିବୀର ଗୋଟିଏ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଯଶବୀର ସିଂ କହିଛନ୍। ଭୁବନେଶ୍ୱରର ଗୋଟିଏ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିକରି ସେ କହିଛନ୍, ଓଡ଼ିଶାର ଲମ୍ବା ସମୁଦ୍ର ଖଣି, ଅନୁକୂଳ ଜଳଜ କୃଷି ପରିବେଶ ଆଉ ଦୃଢ଼ ମାଛ ଚାଷ ଭିତ୍ତିଭୂମି ରହିଛି। ଏଥିଲାଗି 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଓଡ଼ିଶା କରିଛି। ରାଜ୍ୟର ଆଘର ବଛରନୁ ରପ୍ତାନୀ ପରିମାଣଟି 9.63% ଆଉ ରପ୍ତାନୀ ମୂଲ୍ୟଟି 11.90% ଅଭିବୃଦ୍ଧି ରେକର୍ଡ କରିଛି। ଓଡ଼ିଶାର 64 ପଞ୍ଜୀକୃତ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ, 45 ପ୍ରକ୍ରିୟାକରଣ ପ୍ଲାଣ୍ଟ, ଆଧୁନିକ ଶୀତଳ ସଂରକ୍ଷଣ ସୁବିଧା ଆଉ 36 ଚିଙ୍ଗିଡ଼ି ହାଚେରୀ ରହିଛି। ବଛରକ ଭିତରେ ଭାନାମେଇ ଚିଙ୍ଗିଡ଼ି ଉତ୍ପାଦନ 53,628 ମେଟ୍ରିକ୍ ଟନ୍ ପହଞ୍ଚିଛି। ସେ ଆହୁରି କହିଛନ୍, 2014-15 2025-26 ଆର୍ଥିକ ବଛର ଭିତରେ ଭାରତର ରପ୍ତାନୀ ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ ହୋଇଛି। ମୋଟ ରପ୍ତାନୀ 468 ବିଲିୟନ୍ ଆମେରିକୀୟ ଡଲାରନୁ ବଢ଼ିକରି 863 ବିଲିୟନ୍ ପହଞ୍ଚିଛି। ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ଉସୋ, ବୟନ ଶିଳ୍ପ, କୃଷି ଉତ୍ପାଦ, ସାମୁଦ୍ରିକ ଉତ୍ପାଦ, ରତ୍ନପଥର ଆଉ ଅଳଙ୍କାର ଉତ୍ପାଦ ରପ୍ତାନୀ ବଡ଼ଭାରକେ ଲାଗିଛି। ଦେଶର ଗ୍ରାମୀଣ ବିକାଶ ଲାଗି ସରକାର 1,25,000 କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଛନ୍ ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଭିନ୍ ଭିନ୍ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହିତ ଆଭାସୀ ଜରିଏ ବୈଠକଟି ଅଧ୍ୟକ୍ଷତା କରିକରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍, ଆଘନୁ ମନରେଗା ଯୋଜନା ଅଧୀନତି ସରକାର 30,000 କୋଟି ଟଙ୍କାର ଆବଣ୍ଟନ କରିସାରିଛନ୍। ଇତାର ଛଡ଼ା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ 95,692 କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ଏବଂ 29 ହେବାରକେ ଥିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକେ ସୁରକ୍ଷିତ ଆଉ ଶୃଙ୍ଖଳିତ ଭାବେ କରବାର ଲାଗି କଟକନ ଥିବା ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଏ ଅବସରରେ ଭକ୍ତମାନଙ୍କର ସମାଗମକେ ନଜରଥି ରଖିକରି ଭିଡ଼ ନିୟନ୍ତ୍ରଣ, ଯାଆସ ପରିଚାଳନା ଆଉ ସାମଗ୍ରିକ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରିବାର ଉପରେ ବୈଠକଟି ସମୀକ୍ଷା କରାଯାଇଥିଲା। ସବୁ ବିଭାଗ ଭିତରେ ଠିକ୍ ତାଲମେଲ ରଖିକରି ଭକ୍ତମାନଙ୍କ ଲାଗି ଗୋଟିଏ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ପରିବେଶ ସୁନିଶ୍ଚିତ କରବାରକେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ମୂଲ କରିଛନ୍। ଏହି କାର୍ଯ୍ୟକ୍ରମ ଅଧୀନତି 15 ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣ ଆଉ ତଦାରଖ ଦାୟିତ୍ୱ ଦିଆଯାଇଛି। ଆଇବା ମାସ ଏହି ଅଧିକାରୀମାନେ ସେ ଜିଲ୍ଲା ଗସ୍ତ କରିକରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଆଉ ଥାନାମାନଙ୍କର କାର୍ଯ୍ୟକାରିତାର ସମୀକ୍ଷା କରିବେ। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାର ସବୁ ପ୍ରାଥମିକ ଆଉ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ 10 ବର୍ଷର ପୂର୍ତ୍ତି ଅବସରରେ ଖାସ କାର୍ଯ୍ୟକ୍ରମ କରାଯାଇଛି। ଏ ଅବସରରେ ଦେବଗଡ଼ ଜିଲ୍ଲାର ସବୁ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଡାଲୁଆ ଧାନଗିନା ଜୋରସୋରତି ଚାଲିଛି। ଆଜି ଜିଲ୍ଲାର 37 ଧାନଗିନା କେନ୍ଦ୍ରନ 414 ଜଣ ଚାଷୀଙ୍କ ନୁ 21,201 କ୍ୱିଣ୍ଟାଲ ନୁ ଅତକା ଧାନ ଘିନା ଯାଇଛି। ଏପତକ ଜିଲ୍ଲାର 50 କେନ୍ଦ୍ର ଜରିଏ 2,577 ଜଣ ଚାଷୀଙ୍କ ନୁ 133,145 କ୍ୱିଣ୍ଟାଲ ଧାନ ଘିନା ସରିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଏହି ହପ୍ତା ପହଞ୍ଚିବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାର କାଲବୈଶାଖୀ ବର୍ଷା ଜାରି ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର ଦେବଗଡ଼ ଝାରସୁଗୁଡ଼ା ସୁନ୍ଦରଗଡ଼ ବରଗଡ଼ ସହିତ ରାଜ୍ୟର 12 ଜିଲ୍ଲାର ଜବର ଧୋକାଗଡ଼ି ସାଙ୍ଗେ ବର୍ଷା ହେବା ବୋଲି କେନ୍ଦ୍ର ତରଫରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ତୁଲେଇକରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜନାଇକରି କ୍ୟାବିନେଟ୍ ଥି ପାରିଥିଲା ସଂକଳ୍ପ। 2025-26 ଆର୍ଥିକ ବର୍ଷରେ 5,428.67 କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନୀ କରିଛି ଓଡ଼ିଶା, ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ବିଭାଗ ଅତିରିକ୍ତ ସଚିବ। ଆଉ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ରାଜ୍ୟର ସବୁ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ఆకాశవాణి. సంవాద పొడుచుంటి చందన్ ఘోష్. ముఖ్య సంవాద. ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏହି ସଫଳତା ଲାଗି କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସପ୍ତସୂତ୍ରୀ ବିଶିଷ୍ଟ ଅଭିନନ୍ଦନ ସଂକଳ୍ପ. ଶ୍ରୀ ମୋଦିଙ୍କ ନିକଟକୁ ଛୁଟୁଛି ବିଶ୍ୱ ନେତୃବୃନ୍ଦଙ୍କ ଅଭିନନ୍ଦନର ସୁଅ. ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ. ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଆଜି ଏକ ସଂକଳ୍ପ ପାରିତ କରାଯାଇ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରାଯାଇଛି. କ୍ୟାବିନେଟ୍ ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି. ସେ କହିଛନ୍ତି ଶ୍ରୀ ମୋଦି ପୂର୍ବରୁ ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିବା ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ 4,358 ଦିନକୁ ଅତିକ୍ରମ କରିଛନ୍ତି. ଦେଶ ପ୍ରତି ଶ୍ରୀ ମୋଦିଙ୍କର ନିରନ୍ତର ଉତ୍ସର୍ଗୀକୃତ ସେବା ତଥା ବିଭିନ୍ନ ସଫଳତା ହାସଲ କରିବା ଦିଗରେ ନିଜର ପ୍ରତିବଦ୍ଧତା ସ୍ୱରୂପ ଆଜି କ୍ୟାବିନେଟ୍ର ଏହି ସଂକଳ୍ପକୁ ଶ୍ରୀ ବୈଷ୍ଣବ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି. ଶ୍ରୀ ବୈଷ୍ଣବ କହିଛନ୍ତି ଏହି ଐତିହାସିକ ସଫଳତା ହାସଲ କରିବା ପରିପ୍ରେକ୍ଷୀରେ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ଲାଗି ଏକ 7 ସୂତ୍ରୀ ବିଶିଷ୍ଟ ସଂକଳ୍ପକୁ ଅନୁମୋଦନ କରିଛି.
1: आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं. उन्होंने निर्वाचित पीएम के तौर पर 4,399 दिन की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ है. इससे पूर्व श्री जवाहरलाल जी नेहरू ने 1952 से लेकर 1964 तक निरंतर 4,398 दिन तक इस पद को सुशोभित किया था. मुख्य बात यह है, यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है.
0: ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ, ଗରିବ ବର୍ଗ ତଥା ଲୋକକୈନ୍ଦ୍ରିକ ଶାସନ ଉପରେ ପ୍ରାଧାନ୍ୟ ଦେବା ସହିତ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ଦିଗରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଶ୍ରୀ ବୈଷ୍ଣବ ଆଲୋକପାତ କରିଛନ୍ତି. ସେ କହିଛନ୍ତି ଦେଶର ପ୍ରତ୍ୟେକ ପରିବାର ବର୍ଗଙ୍କୁ ପକ୍କା ଘର, ବିଦ୍ୟୁତ୍, ସ୍ୱଚ୍ଛ ପାନୀୟ ଜଳ ଭଳି ପ୍ରାଥମିକ ସୁବିଧା ଯୋଗାଇ ଦେବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସୁଫଳ ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି. ଦେଶରେ 80 କୋଟିରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ ମୁକ୍ତ ମେଡିକାଲ ଚିକିତ୍ସାର ସୁଫଳ 60 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉପଲବ୍ଧ ହେଉଛି. ଆଜିର ଏହି ସଂକଳ୍ପଗୁଡ଼ିକରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ଆତ୍ମବିଶ୍ୱାସକୁ ସଶକ୍ତ କରିବା ସହିତ 25 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ଉପରକୁ ଆଣିବାରେ ସଫଳ ହୋଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. ସେ କହିଛନ୍ତି ଗତ 12 ବର୍ଷ ଧରି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ସର୍ବଦା ଯୁବବର୍ଗଙ୍କ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିଆସିଛନ୍ତି. ଏହାଦ୍ୱାରା ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇପାରିଛି. ଏତଦ୍ବ୍ୟତୀତ ଚନ୍ଦ୍ରାୟନ ମିଶନ ସମେତ ବିଭିନ୍ନ ବୈଜ୍ଞାନିକ ସଫଳତା ଭାରତ ହାସଲ କରିପାରିଛି.
1: प्रधानमंत्री जी युवा शक्ति को भारत की सबसे बड़ी पूंजी मानते हैं और इसीलिए प्रधानमंत्री जी ने कौशल विकास, स्टार्टअप इंडिया, इनोवेशन, डिजिटल इकोनॉमी, स्पोर्ट्स, उद्यमियता और फिटनेस को बहुत एक एम्फेसिस के साथ कई तरह के प्रोग्राम्स बनाए, जिसमें भारत को एक बहुत बड़ी खेल शक्ति के रूप में उभरा है, वर्ल्ड के 3 लार्जेस्ट स्टार्टअप इकोसिस्टम्स के रूप में उभरा है. मिशन चंद्रयान और वैज्ञानिक क्षमता हमारी देश की इस कार्यकाल में बहुत बड़ी है.
0: ସେହିଭଳି ମହିଳା ନେତୃତ୍ୱାଧୀନ ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି ଏ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଲକ୍ଷପତି ଦିଦି ଅଭିଯାନ ସଫଳ ହୋଇଛି. ଏହାଛଡ଼ା ଧୂମବିହୀନ ରୋଷେଇ ଘର ସ୍ଥାପନ କରିବା ସହିତ ବିଭିନ୍ନ ବୈଧାନିକ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ଲାଗି 33% ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କିତ ବିଧେୟକ ସରକାର ପାରିତ କରିଛନ୍ତି. ଶ୍ରୀ ବୈଷ୍ଣବ ବିକଶିତ ଭାରତ ଗଠନ ଦିଗରେ କୃଷକମାନଙ୍କୁ ଏକ ମୁଖ୍ୟ ସ୍ତମ୍ଭ ଭାବେ ବର୍ଣ୍ଣନା କରିବା ସହିତ ପିଏମ୍ କିଷାନ ସମ୍ମାନ ସ୍ୱନିଧି ଯୋଜନା ଏବଂ କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହାଦ୍ୱାରା କୃଷି ଦ୍ରବ୍ୟ ଉତ୍ପାଦନ ରପ୍ତାନୀ ପରିମାଣ 5,00,000 କୋଟି ଟଙ୍କା ଅତିକ୍ରମ କରିପାରିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ବିଭିନ୍ନ ପ୍ରକଳ୍ପ ଉପରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି
1: आज कैबिनेट में तीन फैसले लिए गए। एक फैसला अहमदाबाद में मेट्रो के विस्तार का है और दो फैसले अमरावती जो कि आंध्र प्रदेश का नया कैपिटल निर्मित हो रहा है, बन रहा है, डेवलप हो रहा है, उसके दो फैसले लिए गए। अहमदाबाद मेट्रो का फेज 2A कोटेश्वर रोड से एयरपोर्ट का कॉरिडोर आज अप्रूव हुआ है कैबिनेट में।
0: आपण माने संवाद सुनुचंते आकाशवाणी रो। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଧରି ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଥିବାରୁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି ଏହି

0: ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଅଧିକ ସଶକ୍ତ ହୋଇପାରିଛି। ଭାରତରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଶ୍ରୀ ମୋଦିଙ୍କର ଦଶନ୍ଧି ଦଶନ୍ଧି ଧରି ଉତ୍ସର୍ଗୀକୃତ ଜନସେବା ଏବଂ ସଫଳ ନେତୃତ୍ୱର ଏହା ହେଉଛି ଏକ ସଶକ୍ତ ପ୍ରତିଫଳନ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡାଓଲିଡେସ୍ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପକ୍ଷ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ଅର୍ଥନୈତିକ ଓ ବିକାଶର ପ୍ରଗତିକୁ ଉତ୍ତମ ରୂପେ ମାର୍ଗଦର୍ଶନ ଦେବା ସହିତ ବିଶ୍ୱସ୍ତରରେ ଭାରତର ସଫଳତାକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ର ଦୂତ ରିଭେନ୍ ଆଜାର ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଥିବା ସହିତ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ମେଣ୍ଟରେ ଥିବା ସମସ୍ତ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଛନ୍ତି। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମୋଦି ସରକାରଙ୍କ ଦୃଷ୍ଟିକୋଣର ରୂପାନ୍ତରୀକରଣ ଏବଂ ଜାତୀୟ ବିକାଶ କାର୍ଯ୍ୟକ୍ରମ ତଥା ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏନ୍ଡିଏ ଶାସିତ 22 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ସଞ୍ଜୟ ଝା, ଶିବସେନା ମୁଖ୍ୟ ଏକନାଥ ସିନ୍ଧେ, ଏଲ୍ଜେପି ଆର୍ର ନେତା ଚିରାଗ ପାଶ୍ୱାନ, ଏନ୍ସିପିର ସୁନେତ୍ରା ପାୱାର ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ସହିତ ଦେଶବ୍ୟାପୀ ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିକାଶର ସୁଫଳ ଯେଭଳି ପହଞ୍ଚିପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଏକତ୍ରିତ ହୋଇ ତଥା ମୁଖ୍ୟମନ୍ତ୍ରୀମାନେ ଏକତ୍ରିତ ହୋଇ ସମାବେଶୀ ମାନବ ବିକାଶ ଢାଞ୍ଚା, ଉତ୍ପାଦ ଭିତ୍ତିକ ନିଯୁକ୍ତି, ଉଦ୍ୟମିତା ଓ ଅଭିବୃଦ୍ଧି ବିକେନ୍ଦ୍ରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ଏବଂ ସମସ୍ତଙ୍କ ଲାଗି ସମାନତା ଓ ସମ୍ମାନ ଉପଲବ୍ଧ କରାଇବା ପ୍ରସଙ୍ଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଅଣୁ ଆର୍ଥିକ ଅନୁଷ୍ଠାନ 2.0 ଲାଗି ଋଣ ନିଶ୍ଚିତ ଯୋଜନାର କାର୍ଯ୍ୟକାରୀ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା 31 କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି

0: ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: 2017 ମସିହା ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫଳତାର ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ ଇଏ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଏ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି, ଶିକ୍ଷାଗତ କ୍ଷମତା, ଚିକିତ୍ସା ପ୍ରଦାନ କରିବା, ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଇଏ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ କରିଛି। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ, 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପ ମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଇଏ ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ୍ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ, କେବଳ ଏଇ ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି।
0: ରାଜ୍ୟରେ ପ୍ରଥମ ଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
2: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା। ସେ MOU ର ଉଦ୍ଦେଶ୍ୟ ହେଉଛି ଆମର ଯେଉଁମାନେ ସୈନିକମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ଼ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ମାନେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆହେବ ଏବଂ ସେଇ ସୁଯୋଗରେ ସେମାନେ ତାଙ୍କର ଡିଗ୍ରୀ ସାର୍ଟିଫିକେଟ୍ ପାଇବେ। ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ୍ ହେବେ। ଆଣ୍ଡ ସେଥିପାଇଁ ଆମର ଆମେ 2-3 ବେନିଫିଟ୍ ପାଇଲୁ। ଗୋଟେ ହେଉଛି ସେମାନଙ୍କର ଯେଉଁ ମାନେ ଯେଉଁ ସିନ୍ସିଅରିଟି ପଙ୍କଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟମାନେ ଦେଖିବେ ଯେ ସେମାନେ କେତେ ସିନ୍ସିଅର ପଙ୍କଚୁଆଲ, ତାଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ୍ କରିବ। ଥାର୍ଡ଼ ହେଉଛି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ।
0: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। 2024 ନଭେମ୍ବର 15 ଦିନ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4 ଶାବକକୁ ଜନ୍ମ ଦେଇଛି। ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଆୟୋଗଙ୍କ ଅନୁମତି ପରେ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ପରୀକ୍ଷାମୂଳକ ଭାବେ ବାହାର ରାଜ୍ୟରୁ ଶିମିଳିପାଳକୁ ବାଘୁଣୀ ଆଣିବା କାର୍ଯ୍ୟକ୍ରମ ସଫଳ ହୋଇଛି। ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। ବିଶ୍ୱରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ଆରମ୍ଭ ହୋଇଛି। ଚଳିତ ମାସ 28 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜୁଲାଇ ମାସ 5 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅଗଷ୍ଟ ମାସ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ସେପ୍ଟେମ୍ବର ମାସ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ
4: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ଚାଷୀଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ୍ ଖମାର। ଆଜି ଏଥିରେ ଶୁଣିବେ ଆଲୋଚନା ଖରିଫ ଧାନ ଫସଲ ପ୍ରସ୍ତୁତି ଯୋଜନା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରିବେ ଅଗ୍ରଣୀ ଚାଷୀ ସୋମନାଥ ଏକା। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଅଛନ୍ତି ବିନୟ କୁଲ୍ଲୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମଟି ଶୁଣିପାରିବେ ଏ ଛୋଟ ବିରତି ପରେ।

0: ए मंगलू दादा,
1: होय होय सुकरु,
0: जुहार दादा जुहार,
1: होय होय तुमके भी जुहार,
0: आरो अमर चासी भाई बहन मन के भी
1: जुहार,
0: आरो स्वागत अमर खेत खमार कार्यक्रम नो।
1: बोले सुकरु भाई,
0: हाँ दादा,
1: किंता इथोर अमर जेन खरीफ धान चास लगी सबु योजना मने करलो न काए कि आउ टाइम लगाबो जे
0: नहीं दादा योजना नहीं करले नी बनु छे न हेले तिन हमर गा घर पिला पुचका मने जेंटा ओछन ई केन गुटे केन कथा सुनी पकाले कोचिन ई बछर टिके मोरुडी हेबा कोइसन बोले मुजे डोरी डोरा जाई छे न
1: हे हेंता करबो बोले हेबा तार माने ठगबार चक्कर रे ओछन सभेनी काए चास बास करबे नी किंतु इंश्योरेंस करि देथिबे आरो तार लाभ उठाबार लागि चेष्टा करबे ई कथा तो
0: होई दादा बोले मके टिके भल लागबार नी एंतारु केंता हेबा से जेहा भी हेउ सियाडे वर्षा पान तो टिके रोचे मारुचे हेले से तार जगाने से रहला मुई तो मोर जगाने अछे हेले मुई तो चास बास करबी हेले महाजन जेन गच्छन्ति बला कथा नै कि
1: होई होई होई
0: ओइदिका लोग जेन कथा कहुछन टिके छेल के कुकुर कोले बे कुकुर बागे कि लागी खुशी न जी
1: जे देखो तो
0: हां
1: तमे जदि प्रकृत कथा के अनुभव करी करी निजर काम ता करी चालबो तार माने मु काना कहबार लागी चाहू छे जे कि अमर काम है चास बास करबार
0: होई
1: आमे योजना करमा चास बास करमा वर्षा पान हो छे बोले जूता कोड़ा कर देमा बिहन जोगाड़ करमा केनारे आमरी जेने कोदाल अछे केनारे आमरी जेने कुराड़ी अछे टंगिया अछे सब के जोगाड़ करथिमा किनी
0: होय दादा
1: आउ बुना बुनी करबार लागि के पोल्हा पकाबार लागि जगह सब ठीक ठाक करमा आरो सब रेडी करमा आरो वर्षा पान जते बेले हो छे सेतकी बेले रुआ काम करबार अछले रुआ करमा बुना बुनी करबार अछले बुना बुनी कर देमा बाकी तो ऊपर वाला अछन जे
0: होई समया जेंडा कहुचे हेटा के करोनी काए आरो ई जेन कथाटा दिनो काए कि निजर बुद्धि घरबास आरो परर बुद्धि बनबास
1: हेई कथा ए परे बोले आमके आमर कामटा करबारो छे
0: होई दादा
1: बाकी सब कथा मानके ई जेन बेकारिया कथा फालतू कथा बोले करी भूली जिबारो छे
0: होई पूरा पूरी डिलीट मार देबार छे गे बोले से सब कथा के ध्यान देबार नीनो
1: होई आरो भी जदि किछि असुविधा हैला बोले तो प्रधानमंत्री फसल बीमा योजना अछि कि नि
0: अछि दादा
1: आमे गोला बछर फेर करथिला इ बछर फेर करमा कान असुविधा अछि जे
0: सते दादा आरो इने काटे कि हमर जन जीव जंतु जानवर खायला कि हमर दैवी दुर्विपाक हैला बोले भी हमर जन योजनाटा कि हमर बीमाटा काम करि जिबा बड़ डरबार काट अछि नि का
1: होई
0: निजोर काम तो करि थाउ
1: हेटा हैला कथा बोले केबे केबे काना हेसी कि केन दुरिया जगह थी ई सब असुविधा माने हेउथिसि
0: होई
1: किंतु आमे आग तुरियानु छानिया है करी नदी नै देखनु लंगड़ा जेंटा नै कहसन
0: होई होई
1: माने असुविधा नै पहुचि किंतु आमे आगरु माने डांस करी लागबार भगड़ा
0: थर थरै जाउछनी
1: होई होई होई हेंता करले काना हेबा से आरे सेटा से दिही रहि जिबा आमे एडे टाकी बसी थिमा आमे नि करू भाई रामरी आडे असुविधा हि जिबा जेंटा अछ सेटा बिसर जिबा ई चक्कर रहि थिमा यदि किछि नै मिले ना इंश्योरेंस पैसा मिलवा ना आमर धान चाष्टा हेबा हेथिर लागि सबु कथा मानके डिलीट मारी करी आमके आमर योजना करी करी इथर रो जेन धान चास करबार अछे से मानकर लागि योजना करी करी एखनु एकदम जोर सोर रे लागि जिवार कथा
0: निहाती दादा आरो देखोगा आमर जेन किसान कल्याण भाग दुई जेंटा अछे
1: होय
0: बोले इने ते आमके कि आमर चासी मन के निहाती उटे सहज सुविधा मन के करी दिया हेउछि आरो आमे इने जानी पकौ छु कि आमर एमएसपी कथा
1: होई होई होई
0: जेंटा ओइधिका हे जाय छै कि आमर धान रो रेट माने भी बढ़ी जाय छै कि आमर अमल करला शस्य माने बढ़ी गिरे अछे बोले आमे इने ओइधिका बिकमहल ओइधिका फायदा टा पाइमा ही पाइमा
1: बिल्कुल बिल्कुल
0: आरो से हिसाब जे योजना करि करि आमे चास बास करमा बोले केते अमल हला आमे सांगे संग बसी किरी हिसाब करी पका माइट ने खड़े खड़ा
1: बिल्कुल बिल्कुल आरो आगरु ही योजना बोध करी करी रखमा जे एतकी बिकमा बोले एतकी पैसा अमर पाखे आसबा
0: बोले पूरा निश्चित आयर पूरा गारंटी अछे ही अछे आरो ई जेन बाजार हट के जीवो केते रे बिक्री हेबा केते रे नी हेबा ई जेन बाजार उतार चढ़ाव जेंटा अछे नी से सबनु मुक्ति है पूरा
1: बिल्कुल बिल्कुल आरो दूसरा कथा हैला जदी आमे ଇଥର ଯେନ୍ତା କହୁଛନ୍ କି କ୍ଷେତ ବଚାଓ ଯୋଜନା ହିସାବନୁ
0: ହଁ ହଁ
1: ଆମେ କାମ ମାନେ କର୍ମା, ତାର ମାନେ ଆମର କ୍ଷେତଟା କେନ୍ତା କରି ଉର୍ବର ରହିବା
0: ହଇ
1: ତାର ଲାଗି ଜୈବିକ ପଦ୍ଧତିରେ ଚାଷବାସ କର୍ମା ବା ପ୍ରାକୃତିକ ଚାଷ ଆଡ଼କେ ଫେରି ଆଇମା ବୋଇଲେ କାଣା ହେବା, ସେନୁ ଯେନ୍ ଧାନ ମାନକେ ଆମେ ଚାଷବାସ କରିଥିମା, ସେନୁ ଯେନ୍ ଫସଲ ମାନକେ ଅମଳ କରିଥିମା, ସେଟାକେ ଯଦି ଇହାଛେନ୍ ବା ଇ ଭିତରେ ଆମେ ରେଜିଷ୍ଟ୍ରେସନ କରି ନାଇଁ ପାରି ଆମର ଇ ଯେନ୍ MSP ହିସାବରେ ବିକ୍ରି ବଟା କରବାର ଲାଗି ଲ୍ୟାମ୍ପସ ନେ ଦେବାର ଲାଗି
0: ହଇ ହଇ
1: ବୋଇଲେ ଫେର ଆମେ ସେ ଯେନ୍ ଫସଲ ବାହାରିଥିବା ତାକେ କାଣା କର୍ମା, ଚାଉଲ ବନାମା
0: ନିହାତି ଦାଦା,
1: ଆରୁ ଚାଉଲ ବନାଇ କରି ଆମେ ବିକ୍ରି ବଟା କର୍ମା ବୋଇଲେ ଫେର ବନେ ଲାଭ ପାଇପାର୍ମା, କାଇଁ କରିକି ସଭେ ଚାହୁଁଛନ୍ ମୋର ଶରୀରଟା ଏକଦମ ମଜବୁତ ରହିବା ଗା, ଆର ଭଲ ଯଦି ତମକେ ମିଳିଗଲା ଚାଉଲଟା ବୋଇଲେ ତମେ ନି ଘିନ୍ବ କାଇଁ
0: ଘିନ୍ମେ ଦାଦା, ଆର ମୁଇଁ ବି ଘିନ୍ବି ନ ସିଆଡ଼େ
1: ହଏ,
0: ହେଲେ ମୁଇଁ ତ ଚାଷୀ ଲୋକ, ମୋର ଚାଉଲଟା ଇଆଡ଼େ 100 ଟଙ୍କା ଯାଉ କି 200 ଟଙ୍କା ଯାଉ କି ବାହାରେ କାଇଁ 200 ଟଙ୍କା ମିଳୁ କି 400 ଟଙ୍କା ମିଳୁ, ମୋତେ କିଛି ଅସୁବିଧା ନିନ, ମୋର ଘରେ ଅଛେ ମୁଇଁ ତ ଆରାମସେ ଖାଇବି
1: ବିଲକୁଲ
0: ହେ ସକାଳ ସଞ୍ଜନି କାଏଁ ବୋଲେ ଇଟା ଗୋଟେ ମଜା ଅଛି। আর জৈবিক চাষর যেতে যাহলে বি অমল করলা আমার শস্য হেলা পনিপরিবা যাহা বি অছে তার যদি ওইকা চাহিদা অছে আর তার ডিমান্ড অছে বলে তার তো আমাকে লাভ উঠাবার অছে হি অছে
1: ফুল উঠাবার অছে।
0: আর গোটে দাদা দেখব ইটার দ্বারা আমার এক গুলি মে দো শিকার
1: বিলকুল,
0: দেখো ইয়াড়ে লাভ তো উঠালো উঠালো আমার পর্যাবরণ হেলা কি আমার মাইট মা হেলা এইসবু বি বচিকি রহলে
1: বিলকুল, আর আমকু ଇ ଯେନ୍ ପାନ୍ ଲାଗି ଅସୁବିଧା ହେବାର୍ ଲାଗି ପଡ଼୍ସି ମଝା ମଝାତି ଚାଷ ବାସ, ହେଲେ ଯେତେବେଳେ ଆମେ ଯେନ୍ ଗୋବର ଖତ ମାନକେ କି ଜିଆ ଖତ ମାନକେ କି ଯେନ୍ ପତର ମାନକେ ସଢ଼ାଇ ସୁଡ଼ା କରି ମାନେ ଜୈବିକ ପଦ୍ଧତି ନେ ଆମେ ଚାଷବାସ କରଲା ବୋଇଲେ ସେ ମାଟିଟା କାଣା ହେସି ଏକଦମ ଫସଫସିଆ ହେଇଯିସି, ଇ ଯେନ୍ ପାନ୍ଟାକେ ଧରି ରଖବାର ଶକ୍ତି ତାର ବଢ଼ିଯିସି, ତ ସେଇଥିରେ ଇ ଯେନ୍ କେଚୁଆ ମାନେ ଜିଆ ମାନେ ରହସନ୍ ସେଠାନେ ଇ ଯେନ୍ ପବନଟା ଚଳାଚଳ କରବାର ଲାଗି ସେମାନେ ଫେର ସୁବିଧା କରିଦେସନ୍ ବୋଇଲେ ସବୁଆଡ଼ୁ ସୁବିଧା ହେବା ବୋଇଲେ ଆଉ ଆମର କେନ୍ ଆଡ଼ୁ ଖର୍ଚ୍ଚ ହେଉଛେ ଯେ ବେଶୀ
0: ହଇ ତ ଦାଦା, ବୋଇଲେ ନିହାତି ଆମକେ ଧ୍ୟାନ ଦେବାର ଅଛେ ଚାଷ ପ୍ରତି ଅବହେଳା କରବାର ନେଇନ, ସବୁବେଳେ ଯୋଜନା ରଖିକିରି ଚାଷବାସ କର, ଆରୁ ଇ ବଛର କେନ୍ ଚାଷଟା ହେଇପାରବା କେନ୍ତା ତୁମର ଜାଗା ଜମି ଅଛି ଆରୁ ପାରୁଛ ବୋଇଲେ ଆଗତୁରାନ ଯଦି ମାଟି ପରୀକ୍ଷା ମାନକେ କରାଇଥିବ ବୋଇଲେ ଇନେ କାଁଟା ଦରକାର ପଡ଼ୁଛେ କେନ୍ ଖାଦ୍ୟ ସାର ଅଭାବ ଅଛି ବୋଇଲେ ସବୁର ଆମେ ଲାଭଟା ଉଠେଇ ପାର୍ମା ହିଁ ପାର୍ମା।
1: ବିଲକୁଲ ବିଲକୁଲ, ଆରୁ ହେଥିର ଲାଗି ତ ଇ ଯେନ୍ ଆମର ସଏଲ ହେଲ୍ଥ କାର୍ଡଟା ଆମର ଚାଷୀ ଭାଇ ବହିନ ମାନଙ୍କର ଲାଗି କରାହେଇଛେ କି ଆମେ ଆମର ଧାନ କ୍ଷେତର ମାଟି ମାନକେ ଉଠାଇ କରି ଟେଷ୍ଟ ଲାଗି ଦେମା, ଆରୁ ସେ ହିସାବରେ ତମେ ଯେନ୍ତା କହିଲ ଆମେ ସାର ମାନକେ ଦେମା ବୋଇଲେ ସେଥିରୁ ଫେର ଆମର ଖର୍ଚ୍ଚଟା ବଞ୍ଚିଯିବା ଯେ, ହେଲେ ଖର୍ଚ୍ଚା ବଚଲା ମାନେ ତ ଲାଭଟା ହେଲା
0: ନିହାତି ଦାଦା। ଆରୁ ଦେଖ ଆମେ ତ ଏନ୍ତା ବି ଦେଖମା ବୋଇଲେ ଆମର ଭାରତ ଦେଶ ନେ ଇହାଦେ ଡାଏଲ ମାନକେ ବି ବାହାରୁ ଆମଦାନୀ ନି କରବାର ନ, ଆମର ଡାଏଲ ମାନକେ ଯେତେ ଉତ୍ପାଦନ ହଉଛେ ଆମେ ଚଲି ଯାଉଛୁ ଆରାମସେ, ଆର୍ ସେ ହିସାବରେ ଦେଖବ ବୋଲେ ଆମର ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଯେନ୍ଟା ଆମେ କି ଇନେ ବି ନମ୍ବର ୱାନ୍ ହେଇଗଲାନ
1: ହଇ ହଇ ହଇ।
0: ବୋଇଲେ ଦେଖ ଆମେ ବି ଯଦି ଚାଷବାସ କରୁଛୁ କି ଭଲ ଯଦି ଆମର ରାସାୟନିକ ସାର ମୁକ୍ତ ଚାଷବାସ କରୁଛୁ ବୋଲେ ଭଲ ଖାଇମା ପିଇମା ବୋଲେ ଗାଈ ଗୋରୁ ଯେନ୍ଟା ରହିବା କି ଗାଈ ଯୁଡ଼େ ରଖମା ବୋଇଲେ ବି ସେନେ ବି ଆମେ ଗୁରସ ମାନକେ ବି ଆମେ ଉତ୍ପାଦନ କରିକିରି ଆମେ ବିକ୍ରି ବଟା କରିପାରମା, ଆମେ ବି ଯେନ୍ତା ନମ୍ବର ୱାନ୍ ହେଉଛେ ଆମର ଦୁଗ୍ଧ ଉତ୍ପାଦନ ବୋଲେ ଆମର ବି ତ କିଛି ଭାଗିଦାରୀ ରହିବା ହିଁ ନା।
1: ବିଲକୁଲ ରହିବାର ଅଛେ, ବିଲକୁଲ ରହିବାର କଥା, କାଇଁ କରିକି ଏଇ ଯେନ୍ ଗାଈ ମାନକେ ରଖିଲେ ସେଟାକେ କାଇଁ ଆମେ ଖର୍ଚ୍ଚା ଦଉଛୁ, ସେ ତ ନିଜର ଖର୍ଚ୍ଚା ନିଜେ ବାହାର କରୁଛେ ଯେ
0: ହଇ,
1: ଆରୁ ଏକ୍ସଟ୍ରା କିଛି ବାହାର କରିକିରି ଆମକେ ରୋଜଗାର ହିସାବରେ ଦେଉଛେ
0: ବୋଇଲେ ସିଧା ସିଧି ମଛଲି କା ତେଲ ମେ ମଛଲି ଫ୍ରାଏ।
1: ବିଲକୁଲ ବିଲକୁଲ ଏଇ ଭାଗରେ ହିଁ କଥା ହେ ବୋଇଲେ ଏଇ ସବୁ କଥା ମାନକେ ଧ୍ୟାନ ଦେଇକରି ଆମେ ଚାଷବାସ କେ କର୍ମା, ଆରୁ ଫାଲତୁ କଥା ମାନକେ ଭାବି କରି ଆମକେ କିଛି ଲାଭ ନେଇ ମିଳେ। ହେଲେ ଶୁଣ ତ କା,
0: ହଁ ଦାଦା,
1: ଇ ଯେନ୍ ଆମର ଭାଇ ଆସିକରି ବସିଲେ ନ କାଁ ଯେ
0: ହଇ ହଇ ବୋଇଲେ ଦାଦା ହେଲେ ଡେରି କାଁ ଯେ କର୍ମା, ତୁମେ ବସିକିରି କଥା ହୁଅ ନା ମୁଇଁ ବସିକିରି ଶୁଣସି
1: ହଇ ବୋଇଲେ ତା କର ବି କେନ୍ତା କାଁ ଯୋଜନା ମାନେ ସେ କରିଛନ୍ ଯେ ଇ ଯେନ୍ ଧାନ ଚାଷ ଖରିପ ଲାଗିନି କାଁ
0: ହଇ ହଇ,
1: ହେଲେ ସେ କଥା ମାନକେ ଟିକେ ପଚରାଇ କରି ଦେଖସୁନି କାଁ। ତ ଚାଷୀ ଭାଇ ବହିନ ମାନେ ଆଜିର ଆମର କ୍ଷେତ ଖମାର ବୈଠକିନ ଜଣେ ଅଗ୍ରଣୀ ଚାଷୀଙ୍କୁ ଆମେ ଡାକିଛୁ ତାଙ୍କର ଚାଷବାସ ବିଷୟରେ କଥାବାର୍ତ୍ତା ହେବାର ଲାଗି, ଆରୁ ସେ ଚାଷୀ ହେଲେ ସୋମନାଥ ଏକା ଆମର ଲାଠିକଟା ବ୍ଲକର ମନକୋ ଗାଁନୁ। ବୋଇଲେ ସେ ଭାଇ ତ ଆମର ଦୁଇ ଜାଗାନେ ଚାଷବାସ କରୁଛନ୍, ନିଜର ଗାଁ ମନକୋ ଆରୁ ଇଦି ଆମର ବିଶ୍ରା ବ୍ଲକର କୁସୁମ ଟୋଲିନ। ବୋଇଲେ ଆସୁନ ଭାଇଙ୍କର ସାଙ୍ଗେ କଥାବାର୍ତ୍ତାଟାକେ ଆରମ୍ଭ କର୍ମା। ବୋଇଲେ ଭାଇ ଜୁହାର।
2: ଜୁହାର,
1: ସ୍ୱାଗତ ଆପଣଙ୍କେ ଆଜିର ଆମର କ୍ଷେତ ଖୁମାର କାର୍ଯ୍ୟକ୍ରମ ନ। ତ ଆପଣ ତ ଚାଷବାସ କରୁଛନ୍ ବରଷ ଯାକର?
2: ହଁ ଆଜ୍ଞା।
1: ବୋଇଲେ ଇ ଯେନ୍ 2026ର ଧାନ ଚାଷ ଲାଗି କାଣା ସବୁ ପ୍ରସ୍ତୁତି କରଲେନ, ଆଉ କାଣା ଭାବିଛନ୍ କେନ୍ତା କାଇଁ କରିବେ, କେତେ କେତେ ଜାଗାରେ ସବୁ ଚାଷବାସ ମାନେ ହେବା?
2: ଧାନ ତ ଆମର ଆଗ ଯେମିତି ଲଗା ହେଉଥିଲା ସେପରିକି ହିଁ ଲଗା ହେବ, କିନ୍ତୁ ଭାବୁଛେ ଏବେ ବର୍ଷା କେମିତି କ'ଣ ହେଉଛି ସେ ଅନୁସାରେ କରାହେବ ଆଉ। ଯଦି ବର୍ଷା ଆଗରେ ହିଁ ଦେଲା ହେଲେ ସେ ଚାରା ଗୁଡ଼ା ଆଗରେ ପକେଇ ପଡ଼ିବ ତାର ଇଏ ଗୁଡ଼ା, ଆଉ ଯଦି ବିଲରେ ପାଣି ନାହିଁ ହେଲେ ପକେଇ କରି ବି ଆମର ତ ଇଏ ହେଇଯିବ ନା, ସେଟା ବର୍ଷା ଯଦି ନ ଦେଲା ହେଲେ ସେଟା ପୁରା ଜଳି ଯେମିତି ହେଇଯାଏ।
1: କେନ୍ ପ୍ରକାର ଇଜେନ୍ ବିହନ ମାନକେ କରିବେ, ବିଶେଷ କରି ଦେଶୀ ଧାନ ମାନକେ ବି କରୁଛନ୍?
2: ହଁ ଆଜ୍ଞା।
1: ପୁରା ଦେଶୀ ନା ଆଉ କିଛିଟା ହାଇବ୍ରିଡ଼ ମାନେ ବି ହେଉଛି?
2: ନାଇଁ, ହାଇବ୍ରିଡ଼ କହିଲେ ଆମର କ'ଣ ଦୁଇଟା ଜାଗା ଅଛି, ଗୋଟେ ଚାଉଳା କହନ୍ତି, ଗୋଟେ ଗାଢ଼ା ଦିନ କହନ୍ତି। ସେପରିକା ଗାଢ଼ା ଦିନ ପାଖାପାଖି ସେଟା ତ ଲେଟ୍ ହେଇ ହୁଏ, ସେଟା ଇଏ ଦେଶୀଟା ଲଗା ହୁଏ, ଆଉ ଚାଉଳା ଯେଉଁ ଇଏ କହନ୍ତି ସେଇଗୁଡ଼ା ହାଇବ୍ରିଡ଼ ଗୁଡ଼ା ଲଗା ହୁଏ, କାହିଁକି ପାଣି ଶୁଖିଯାଏ। ଏବେ ତ ସବୁ କେତେ 100 ଦିନ ଏମିତି ପାଖାପାଖି ଲଗା ହେଉଛି ଆଉ।
1: ହେଲେ କେତେ ଜାଗା ଅଛେ ଯେନ୍ ବେର୍ନାମାଲ ଯେନ୍ କହୁଛନ୍, ଯେନ୍ ଜାଗାରେ ହାଇବ୍ରିଡ଼ ଧାନ ସବୁ ଚାଷବାସ କରୁଛନ୍ ଆପଣଙ୍କର? ଯେନ୍ କୁସୁମଟୋଲି ନେ କେତେ ଅଛେ ହାରାହାରି ଚାଷବାସ କରିବା ଲାଗି?
2: ଏଠି ଅଛି ଆମର 5-6 ଏକର ପାଖାପାଖି ଅଛି।
1: ଆଚ୍ଛା ଆଚ୍ଛା, ହେଲେ ସବୁରେ ଚାଷବାସ ହେଉଛି?
2: ହଁ।
1: ହେଲେ କେନୁ ସେ ବିହନ ମାନକେ ଆନସନ୍, କେନ୍ ଜାଗାରୁ?
2: ସେଟା ତ ହାଇବ୍ରିଡ଼ ତା ତ ଆମେ ସେ ଦୋକାନ ପାଖାପାଖି କିଣୁ, ସେଟା ଚାଉଳା ପାଇଁ ସେଟା ବି ଅଛି 3-4 ଏକର ପାଖାପାଖି ଅଛି, ଆଉ ସେଇ ଦେଶୀର ତ ଘରେ ହିଁ ଅଛି, ସେଟା ହିଁ ସେଟା ରଖା ହୁଏ। ଆମର ସରିଲା ତାପରେ ତାକୁ ଅଲଗା ରଖା ହେଇଥାଏ ଧାନ ବିହନ ପାଇଁ, ସେଗୁଡ଼ା ଲଗା ହେଇ।
1: ହେଲେ ଆଜିକାଲ ବିହନ ମାନକେ ସାଇତି ରଖବାର ଲାଗି, ଆଗରୁ ତ ସାଧାରୀ ଭାଷାରେ ଯେନ୍ କହୁଥିଲେ ମରା କହୁଥିଲେ, ସେଇଥିରେ ବାନ୍ଧିକରି ରଖୁଥିଲେ, ଆରୁ ଆମେ ନିଜେ ଅନୁଭବ କରିଛୁ କି ସେଥିରେ ଭଲ ରହିସି ବିହନ ମାନେ, ଆଉ ଖାଇବାର ଲାଗି ଫେର ରଖିଲେ ସେଟା ଫେର ଭଲ ରହିସି। ବେଲେ ଯେନ୍ ସାଇତି ରଖବାର ପଦ୍ଧତି ନେ କିଛି ପରିବର୍ତ୍ତନ ହେଲାନ କାଏଁ, ସେଗୁଡ଼ା ଅଛେ କାଏଁ ଆପଣଙ୍କୁ?
2: ଏବେ ତ ନାହିଁ ଆଜ୍ଞା, ଏବେ ତ ବସ୍ତା ଯୁଗ ହେଲା, ଆଉ ଏବେ ସେଟା କଣ କହନ୍ତି ସେ ମୁରା ବାଇନ୍ଦ କହନ୍ତି, ସେଟା ଏବେ ପ୍ରାୟ ମାନେ ବନଉ ନାହାନ୍ତି। ସେଟା ବନେଇଥିଲେ ସେଟା କରା ହୁଏ, ସମସ୍ତେ ସେଟା ଚାରି ଲୋକ ମିଳିକରି ସେଟା ବନା ହୁଏ, ମାନେ କଣ ମୁରା କହନ୍ତି ସେଟା। ତାପରେ ଏବେ ତ ଘରେ ଘରେ ସେ ବସ୍ତା ଗୁଡ଼ାରେ ହିଁ ଭରା ହେଉଛି ଆଉ, ଆଗ ପରୀକ୍ଷା ନାହିଁ ଆଜ୍ଞା।
1: ଆଚ୍ଛା ଆଚ୍ଛା, ଆଉ ଇ ଯେନ୍ ହଲ ଲଙ୍ଗଳ କେନ୍ତା କାଏଁ, ଟ୍ରାକ୍ଟରରେ ସବୁ କରୁଛନ୍ କି କିଛିଟା ଅଛେ?
2: ହଁ ହଁ, ହଲ ତ କିଛିଟା ଅଛି।

0: ପାଇଁ ଏବେ ଯଦି ବୁଣା ହେଇଛି ଯଦି ତାକୁ ବିଧୁଆ ପାଇଁ ତ ହର ଦରକାର ନା, ସେଥିପାଇଁ ଅଛି ସେମିତି ହଡ଼େ ହଡ଼େ ଗାଈ ଅଛି ଆଉ।
1: ହେଲେ ଆଗର ବାଗରେ ଯେନ୍ତା ଇ ଯେନ୍ ଗାଈ ବଳଦ ଆରୁ ଛେଲ ମାନେ ପୁରା ଭରପୁର ରହୁଥିଲା, ସେ ବାଗରେ ଅଛେ କାଇଁ?
0: ନାଇଁ ଆଜ୍ଞା, ଏବେ ତ ନାଇଁ।
1: ଆଚ୍ଛା, ହେଲେ ଗୋବର ଲାଗି କେନ୍ତା କାଇଁ କରୁଛନ୍ ମାନେ ଖତ ଗୋବର ଖତ ଲାଗି?
0: ଗୋବର ଆମର ଏଇଠି ତ ଆମେ କିଣୁ ଏଇ ଟ୍ରାକ୍ଟରରେ, ଆଉ ସେଇ ଆମର ମନକରେ ତ ଅଛି, ଗାଈ ବି ଅଛେ ଆଉ ଛେଳି ବି ଅଛି, ସେଇଠି ସେଠି ଅଛି, ଖତ ଅଛି ସେଠି, ଆମେ କିଣା କିଣି ସେଇ ଖତରେ ହିଁ ୟୁଜ୍ କରୁ ଆମେ।
1: ଆଚ୍ଛା, ହେଲେ ସେଠାନେ ଇ ଯେନ୍ ଛେଳି ମାନେ ଫେର ରଖିଛନ୍?
0: ହଁ ଆଜ୍ଞା।
1: କେତେ ଅଛେ, ବେଶୀ ହିଁ ଅଛେ କି?
0: ବେଶୀ କହିଲେ ବେଶୀ ନାହିଁ, 10-12 ଅଛି ଆଉ।
1: 10-12 ଅଛେ ବୋଇଲେ ଇ ଯେନ୍ ଛେଲ ମାନକେ କେନ୍ତା କାଇଁ କରୁସନ୍ ମାନେ ବିକ୍ରି ବଟାର କେନ୍ତା କାଇଁ କରୁସନ୍, କି ଲୋକମାନେ ଜାଣିଛନ୍ କି ଏମାନଙ୍କର ଘରେ ଅଛେ ବୋଲେ ଯାଇକରି ପଚାରିକରି ଦେଖମା?
0: ହଁ, ସେମିତି ତ ଅଛି ଆଉ, ଆମେ ତ ବିକା ବିକି ନାହିଁ, ଯଦି ଯେମିତି କହନ୍ତି କଣିଆ ଘର କାହାରି ଯଦି ତାଙ୍କର ଦରକାର ପଡ଼ିଲା ହେଲେ ଦେଇଦେଉ ଆଉ, କାହିଁକି ଦେଇଥିଲେ ଆମେ କେବେ ବି ଆମର କାମ ହେବ ହେଲେ ଆମେ ଆମକୁ ଦେଇପାରବେ ସେମିତି ଆଉ,
1: ମାନେ ସାହାଯ୍ୟ କରବାର ହିସାବ ସେଟା ଦିଆହେଇଛି। ସେମାନେ ଫେର ଯେତିକି ବେଳେ ଆପଣଙ୍କର ଘରେ କାର୍ଯ୍ୟକ୍ରମ ହେବା ସେମାନେ ଫେର ସେଟା ଫେରାବେ, ମାନେ ସେ ହିସାବରେ କରୁଛନ୍। ବଢ଼ିଆ କଥା, ହେଲେ ବିକ୍ରି ବଟା ନେଇ କରବାର ସେମାନଙ୍କୁ?
0: ନାଇଁ।
1: ହେଲେ ଫେର ଗୋଟେ ବଢ଼ିଆ ଭଲ ଖସି ହେବାର ଲାଗି କେତେ ବର୍ଷ ଲାଗୁଛେ ଦେଶୀ ଗୁରା?
0: ଦେଶୀ ଗୁରା ପାଇଁ 3-4 ବର୍ଷ ତ ଲାଗବ
1: ଲାଗୁଛେ ନା,
0: ଭଲ ଯଦି ହେବା।
1: ଆଉ ଇ ଯେନ୍ କୁକୁଡ଼ା ମାନେ ରଖୁଛନ୍ କି?
0: ଅଛି, ସେମିତି ଭରପୁର ନାହିଁ, ଏମିତି ଯେମିତିକି ସେ 12-13 ଏମିତି ହିଁ ଅଛି ଆଉ,
1: ମାନେ ବ୍ୟବସାୟ ଭିତରେ ସେଟା ନେଇ କରି
0: ନାଇଁ,
1: ସେମାନଙ୍କୁ ରଖି ଦିଆଯାଇଛେ। ସେଟା ମାନେ କେହି କୁନୁଆ ପାତି ଆଇଲେ କି କିଛି ମାନେ ଘରେ ପ୍ରୋଗ୍ରାମ ଅଛେ ବୋଲେ ସେଟା ତାର ବ୍ୟବହାର ହେସି। ଆଉ ଯେନ୍ ଛେଳ ମାନକେ ହେଲା କି କୁକୁଡ଼ା ମାନକେ ନେଇ କରି ହେନ୍ତା କିଛି ଯୋଜନା ମାନେ ନେଇ କରି କାଇଁ?
0: ନାଇଁ ଆଜ୍ଞା, ସେମିତି ନାଇଁ କରି।
1: ଆଉ ଫଲ ବଗିଚା ବିଷୟରେ କିଛି ଭାବିଛନ୍ କାଇଁ, ହେନ୍ତା କିଛି ଆରମ୍ଭ କରଲେନ କି ମାନେ ପନିପରିବା ଚାଷରେ ହିଁ ସବୁ ମାନେ ଠିକ୍ଠାକ୍ ଚାଲିଛି ଆପଣଙ୍କର?
0: ସେଟା ବି ତିଆରି ଚାଲିଛି, ଯେମିତିକି ଲିଚୁ ଗଛ ଆଉ ତୁମର କାଜୁ, ଏ ଗଛ ଗୁଡ଼ା ଲଗେଇବାର ଟିକେ ପ୍ଲାନିଂ ଅଛି ଯେ, ସେମିତି ଜାଗା ସୁବିଧା ମୋତେ ନାଇଁ ଲାଗୁଛି ବେଳେ ଲଗେଇନି, ଯେମିତି ତାର ପାଇଁ ଭିଜି ଦେଇ ଲଗେଇଲେ ତାକୁ ଗୋଟେ ବାଡ଼ି ଇଏ କରିବାର ଦରକାର, ବାଉଣ୍ଡ୍ରି ଦରକାର, ପାଣିର ସୁବିଧା ବି ସେଟା ଦରକାର, ସେଟା ନାହିଁ ବେଳେ ଆମ୍ବ ଗଛ ଯଦି କାଲମି ଆମ୍ବ କହନ୍ତି ସେଗୁଡ଼ା ଲଗେଇବାର ଯୋଜନା ବି ଅଛି, କିନ୍ତୁ ସେ ପାଣି ପାଇଁ ଯଦି ପାଣି ଥରେ ହେଇଗଲା ହେଲେ ସେ ଯୋଜନା ବି ପୁରା ହେବ, ଆଉ କାହିଁକି ଚାଷ ବି ଭଲ ହେବ, ଚାଷ ବି ଭଲ ହେବ ଆରାମସେ, କାହିଁକି ସେଇ ଜାଗାରେ ଚାଷ ବି ହେଇପାରବ ଆଉ ସେ ଗଛ ବି ହେଇପାରବ, ଯେମିତି ଗୋଟେ ଧରିନି ତ ହଡ଼ କରିବା ପାଇଁ ଜାଗା ବି ସେମିତି ହେବ, ସେ ମାତ୍ରାରେ ଲଗେଇଲେ ସେ ଚାଷ ବି ହେବ ସେ ଗଛ ବି ହେବ ସେପରିକା,
1: ମାନେ ଗଛ ଗୁଡାକ ଟିକେ ଦୂରିଆ ଦୂରିଆ ରହିବ।
0: ହଁ ଆଜ୍ଞା, ହଁ,
1: ଆଉ ସେ ଭିତରେ ବିଭିନ୍ନ ପ୍ରକାର ଚାଷ
0: ବି ହେବ, ହଁ,
1: ମାନେ କିନ୍ତୁ ତାର ଲାଗି ଫେର ବାଉଣ୍ଡ୍ରିର ସୁବିଧା ହେବାର କଥା ନାହିଁ। ଗାଁ ଘରେ ଜଣେ ଯଦି ଫଲ ବଗିଚା ବନାଉଛେ ଆଉ ବାକିମାନେ ତ ସବୁ ଏନ୍ତା ଗାଈ ଗୋରୁମାନଙ୍କେ ଛାଡ଼ି ଦେଉଛନ୍, ତ ସେଇଥିରେ ଟିକେ ପହେଲା ପହେଲା ବଚାବାର ଲାଗି ଟିକେ ମୁସ୍କିଲ ଲାଗ୍ସି।
0: ସେଗୁଡ଼ା ହିଁ ତ ବେଶୀ ଖାଇଦିଏ ଆଉ ନଷ୍ଟ କରିଦିଏ ସେଥିପାଇଁ।
1: ହେଲେ ଆପଣଙ୍କର ଏଇ ଯେନ୍ ବିଶ୍ରା ରଜେନ କୁସୁମଟୋଲି ଗାଁଟା ଯେନ୍ ଅଛେ, ତାର ନାଁଟା ଯେନ୍ କୁସୁମଟୋଲି କାଁ ଯେ ପଡ଼ିଛେ, କୁସୁମ ଗଛ ମାନେ ବେଶୀ ଅଛେ କାଁ?
0: ସାର୍ ଆଜ୍ଞା, ମୁଁ ବି ସେଟା ତ ଜାଣିନି, ଗଛ ତ ଅଛି କୁସୁମ ଗଛ।
1: ଆଚ୍ଛା,
0: ସେଟା ତ ମୁଁ ଭାବୁଥିଲି ସେଇ ଗଛ ପାଖାପାଖି ଅଛି ବେଳେ କୁସୁମଟୋଲି କହନ ନା କ'ଣ, ସେଟା ବି ମୁଁ ଜାଣିନି।
1: ହେଲେ କିନ୍ତୁ କୁସୁମ ଗଛ ମାନେ ଅଛେ, ଇଥର କେନ୍ତା କାଇଁ କୁସୁମ ମାନେ ଫଲିଛେ ଭଲସେ?
0: ହଁ ଆଜ୍ଞା, ଗଲା ବର୍ଷ ନଥିଲା, ଏ ବର୍ଷ ଅଛି।
1: ହେଲେ ଗାଁ ଘରର ଲୋକମାନଙ୍କର ଅଭ୍ୟାସ ଥିସି ଯେ କେନ୍ଦୁ ହେଲା କୁସୁମ ହେଲା ବା ଜାମୁନ ହେଲା ଇମାନକେ ଫେର ବଜାର ହାଟେ ଆନିକରି ବିକ୍ରି ବଟା କରସନ୍, ବେଲେ ଗଛ ଯଦି ଅଛେ ଆପଣଙ୍କର ତ ସେମାନଙ୍କୁ ବିକ୍ରି ବଟା କରସନ୍ କି ନାହିଁ?
0: ନାଇଁ ଆଜ୍ଞା, ସେଟା ନାଇଁ କରସନ୍, ଏବେ ସେଟା କ'ଣ ଫଳତା ଇଏ କରସନ୍ ଆଉ ତେଲ ପାଇଁ।
1: ଆଚ୍ଛା, ତାର ମଞ୍ଜିଟାକେ ବାହାର କରିକି ରଖାଯାଇସି ଆଉ ତାର ତେଲ ବ୍ୟବହାର କରାଯାଏ? ଆଚ୍ଛା ଆଚ୍ଛା, ବୋଇଲେ ଇ ତେଲ କେ କେନ୍ଠାନେ ବ୍ୟବହାର କରସନ୍?
0: ବ୍ୟବହାର ତ ଆମର ନିଜେ ହିଁ କରସୁଁ,
1: ମାଖବାର ଲାଗି।
0: ହଁ, ମାଖବାର ଲାଗି, ସେ ମୁଣ୍ଡରେ ବି ଲଗେଇଲେ ଭଲ ଲାଗେ ଆଉ ସେମିତି ଫୁର୍ତ୍ତି ଲାଗେ ଆଉ, ଆଉ ଯିଏ କହନ୍ତି ତାଙ୍କ ପାଇଁ ସେମାନେ ଦିଅନ୍ତି ସେରଷ ତେଲ, ମାନେ ଅଦଳ ବଦଳ କରନ୍ତି ଆଉ
1: ସେମାନେ ସରଷ ତେଲ ଦେଲେ ଆପଣମାନେ କୁସୁମ ତେଲ ଦେଲେ, ମାନେ ଏଇ ବାଗରେ ଫେର ଚାଲିଛି। ହେଲେ ସୋରିଷ ବାଗରେ ଚାଷ ମାନକେ ଫେର କରୁଛନ୍ କି?
0: ହଁ, ସେଟା ତ କରିଥିଲୁ, ସେ ଆଗରୁ ସେ ଆଲୁ ଲଗାଇଥିଲୁ, ସେଇ ଧାରେ ଧାରେ ଦେଇଥିଲୁ।
1: କେନ୍ତା ହେସି? ଭଲ ହେସି,
0: ସେଟା ଭଲ ହେସି। ଖାଲି ପୁରା ବୁଣିଲେ ତ ଭଲ ହୁଅନ୍ତା, କିନ୍ତୁ ଯେତେ ମାତ୍ରାରେ ସେ ଆଲୁର ଯୋଉ ଧାରି ଅଛି ନା ସେଇଗୁରା ହେଲେ ତ କମ୍ ହେଇଯାଏ। ସେମିତି ତ ବାହାରବ ହେଲେ ଯଦି ତେଲ ବି ହେବ ହେଲେ 5-6 କେଜି ମାନେ 10 ଭିତରେ ହେଇଯିବ ଆଉ।
1: ଆଲୁ ଚାଷ କେ ବିଶେଷ କରି ଟାର୍ଗେଟ ଲଗାଇ କରି କରୁଛନ୍ ବୋଲେ ସେ ସୋରିଷଟା ଟିକେ କମ ହଉଛେ, କାହିଁ କରି କି ନିହି ହେଲେ ଫେର ଗୋଟା ସୋରିଷ ତ ଘରେ ବ୍ୟବହାର କରାଯାଏ, କମ ସେ କମ ସେତକି ବି ବ୍ୟବହାର କରବାର ଲାଗି ବାହାରିଲା ହେଲେ ପଇସା ପତର ଯେନେ ଚାଷୀ ଭାଇଙ୍କର ଖର୍ଚ୍ଚା ହେସି ସେଟା ଟିକେ ନାଇଁ ହୁଏ, ବଞ୍ଚି ଯାଏନି କାଁ। ବର୍ଷା ମାସର ପନିପରିବା ଯାହା ବି ଚାଷବାସ ଆପଣ କରୁଛନ୍ ବା ଶୀତ ମାସର କରୁଛନ୍, ସେମାନଙ୍କର ବିକ୍ରି ବଟାର ବିଶେଷ କେନ୍ ଜାଗାନେ ଆପଣ ପସନ୍ଦ କରୁଛନ୍ ନେଇକରି ବିକ୍ରି ବଟା କରବାର?
0: ଆମର ତ ଏବେ ପାଖାପାଖି ଏଇଠି ବି ରହିଲେ ଆମର ସେଇ ଫର୍ଟିଲାଇଜର ସୁପର ମାର୍କେଟ କହନ୍ତି ସେଇଠି ହିଁ ନିଏ।
1: ଆଚ୍ଛା,
0: ଆଉ ଏମିତି ବେଶୀ ବଜାର ହାଟରେ ମୋର ବି ଟାଇମ୍ ନାହିଁ, ବେଳେ ନାହିଁ ନିଏ, ସେ ମାର୍କେଟ ସକାଳେ ନେଇଯାଏ, ତ ପୁଣି ଏ କାମ ଗୁଡା ଥାଏ ହେଲେ କାମ ଆଡ଼େ ପଳେଇଯାଏ ଆଉ, ସେମିତି କରେ ଆଉ
1: ସବୁଆଡ଼େ ମ୍ୟାନେଜ କରବ। ହେଲେ ବଢ଼ିଆ ବିକ୍ରି ବଟା ହେସି ବାଗରେ କେନ ମାର୍କେଟରେ ଲାଗ୍ସି ଆପଣଙ୍କୁ?
0: ବଢ଼ିଆ ବିକ୍ରି ଆମର ଫର୍ଟିଲାଇଜରରେ ହିଁ ବେଶୀ ଲାଗ୍ସି।
1: ଆଚ୍ଛା,
0: ମୁଁ ସବୁଥର ଆଣିଥିଲି ଆମର ଏଇ ଆମ୍ବାଗାନ ସେଇଠୁ ବି ଆଣିଥିଲି, ସେଇଠି ବି ଟିକେ ଯେମିତି ଦେଖିଲେ ସବଜିର ସେ ଅନୁସାରେ ରେଟ୍ ଗୁଡା ଅଛି ଆଉ।
1: କିନ୍ତୁ ପ୍ରାୟତଃ ସିଆଡ଼େ ଯାଉଛନ୍ ବୋଲିକରି ସେ ମାର୍କେଟଟା ବେଶୀ ଭଲସେ
0: ଚାଲିଛି। ହଁ ଆଜ୍ଞା,
1: ହେଲେ ବସିକରି ହିଁ ବିକ୍ରି କରୁଛନ୍ କି ବେପାରୀ ମାନକେ ଫେର ଦେସନ୍?
0: ବସିକରି ହିଁ ବିକା ହୁଏ।
1: ଆଚ୍ଛା, ବେପାରୀ ମାନକେ ନେଇ ଦିଆଯିବ
0: ମାନେ ଯଦି ବେଶୀ ଧରିଦିଅନ୍ ଆମେ 2-3 ବସ୍ତା ଏମିତି ନେଲେ ସବୁଟା ନାଇଁ ଦିଏ, ଗୋଟେ ବସ୍ତାକୁ ଦେଇଦିଏ ଆଉ ପ୍ରାୟକୁ 2 ବସ୍ତାକୁ ବସିକରି ବିକିଏ, ଟାଇମ୍ ଥାଏ ଯଦି ମୁଁ ବସିକରି ହିଁ ବିକିଏ।
1: ଆଚ୍ଛା, ଟାଇମ୍ ନାଇଁ ନ ବେଲେ ସେଟା
0: କାହିଁ, ସେଟା ରଖିଦେଲେ ପୁଣି ଇଏ ହେବ ନା, ନଷ୍ଟ ହେବ, ବାକି ଭଲେ 1-2 ଟଙ୍କା କମିଯିବ, କିନ୍ତୁ ତାକୁ ଦେଇଦେଲେ ନିଜେ ଫ୍ରି ହେଇପାରିବ।
1: ଅଲଗା ଦିନେ ଫେର ଆଉ ପନିପରିବା ମାନକେ ଧରିକରି ଆସବାର ଅଛେ, ତ ତାର ଲାଗି ସେଟାକେ ଯଦି ବଚାଲେ ବେଲେ ତାର ଲାଗି ଟିକେ ଅସୁବିଧା
0: ହେଇଯିବ।
1: ତ ବଢ଼ିଆ କଥା, ଚାଷବାସ କରିକରି ଆଉ ବିଭିନ୍ନ ପ୍ରକାର କାମ ବୁତା ମାନେ କରିକିରି ନିଜର ପରିବାରକେ ଚଲାବାର ଲାଗି ଚେଷ୍ଟା କରୁଛନ୍, ବିଶେଷ କରି ଚାଷବାସକେ କେନ୍ ସିଜନରେ କେନ୍ତା କାଇଁ କରବେ ସେ କଥା ମାନକେ ଧ୍ୟାନ ଦେଇକରି ଚାଷବାସ କରୁଛନ୍। ଆରୁ କମ୍ ବୟସରେ ଫେର ଚାଷବାସକେ ଭଲ କରିକିରି ନିଜର ନାଁଟାକେ କରେଇ ପାରୁଛନ୍। ଆରୁ ବିଶେଷ କରି ଆମର ଶ୍ରୋତା ଭାଇ ବହିନମାନଙ୍କର ଠାନେ ଆପଣଙ୍କର କଥା ମାନକେ ପହଞ୍ଚାବାର ସୁଯୋଗ ଫେର ଆମକେ ମିଳିପାରୁଛେ, ଏଇଟା ବହୁତ ବଡ଼ କଥା। ତ ଆପଣ ଏତେ ସବୁ କଥା ମାନକେ ବତାଲେ, ହେଥିର୍ ଲାଗି ଆପଣଙ୍କେ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର
2: ବୋଲେ ଦାଦା ହଇଗା, ଇ ଭାଇ ତ ବଢ଼ିଆ ଯୋଜନା କରିଛନ୍ ଗା। ଆଉ ଯୋଜନା କରିକି ଆମେ ଚାଷବାସ କରମା ବେଲେ ଫେଲ୍ ହେବାର ସମ୍ଭାବନା ବହୁତ କମ୍ ରହୁଛେ।
1: ହଇ ହଇ ହଇ,
2: ହେଲେ ଇ ଆମର ଯେନ୍ ଭାଇ ଭଉଣୀମାନେ ଅଛନ୍ ଯେ ଇ ବିର୍ସୁ ଇ ସମାରୁ ଇମାନେ କେନ୍ତା କରସନ୍ କେ ଜାନ?
1: ଆରେ ତମେ ନି ଜାନିଗା ସେମାନକେ, ଏମାନେ ଚୁପଚାପ ରହିବେ କିନ୍ତୁ ଭିତରେ ଭିତରେ କାଣା କାଣା ସବୁ ଯୋଜନା ମାନେ କରିକିରି ରଖିଥିବେ,
2: ମାନେ କଥା ମାନକେ ବି ଶୁଣୁଛନ୍ କାଣ୍ଡେରିକିରି ନି କେ।
1: ତମେ କାଣା ଭାବୁଛ ଇମାନେ କାଏ ମୂର୍ଖ ମାନେ? ହାତ
2: ହଇ, ଇ ଗୁରୁବାରୀ ତ ପୁରା ଡେଗି ପକାସିନି ହେଲେ ଚାଷବାସର କଥା ଶୁଣିଛି ହେଲେ।
1: ଓହୋ ନି କହ, ସବୁ ଯୋଜନା ମାନକେ ନିଜ ନିଜର ପାଖେ ରଖିଥିସନ୍, କିନ୍ତୁ ଯେତେବେଳେ ବୈଠକିନେ ଆଏସନ୍ ସେମାନେ ଫେର ତାଙ୍କର ଯୋଜନା ମାନକେ କେତେ ଦିନ ସେ ପେଟ ଭିତରେ ରଖବେ କହିଦେସନ୍ ଗା।
2: ହେଇଟା ତ ଆମର ଫାଇଦା ହେସି, ନାନା ରକମର କଥା ଆରୁ ଜାଗା ଜାଗାର କଥା ବୋଲି ଶୁଣିକିରି ତାର ତା ଇତ୍ୟାଟା ସବୁ ମିଶେଇକିରି ତାର ବି ତ କିଛି ଗୋଟେ ଫଲଟା ବାହାରିଛି କି ନାଇଁ?
1: ହଇ ହଇ ବେଲେ ଏଇସବୁ କଥା ମାନେ ଆଏ, ଆମେ ଫେର ସଭେ ନିଜର ଗାଁ ଘରେ ବୁଦ୍ଧିମାନ ଲୋକମାନେ ଆଉ ନି କାଏଁ, ଆମର ଏଇ ଯେନ୍ ଆଜ୍ଞାମାନେ ଫେର ଅଛନ୍ ଆମକେ ସାହାଯ୍ୟ କରବାର ଲାଗି, କେନ୍ କ୍ଷେତେ କେନ୍ ଜମିଥି କେନ୍ ଜାଗାରେ କେତେ ବର୍ଷା ପାଣିରେ କେତେ କାଣା ଚାଷ କରାଯିବା କାଣା ଚାଷ କରାଯିବା ସବୁ କଥା ମାନକେ ବୁଝିବୁ ଯାହା କରି, ନିହେଲେ ଆମର ପାଖେ ଜ୍ଞାନ ଅଛେ ବେଲେ ଆମେ ନିଜେ ସେଇ ହିସାବ ଯୋଜନା କରିକିରି ଇଥର ଧାନ ଚାଷଟାକେ କର୍ମା।
2: ହଁ ଦାଦା, ହେଲେ ଦେଖ ତ ଇ ଆମର ଯେନ୍ ସ୍ମାର୍ଟ ସୁବିଧା ଯେନ୍ଟା ଅଛି
1: ହଇ,
2: ଇ ଆମର ବଜାର ଦରର କଥା କି ଆମର ପାଣିପାଗର କଥା ଇ ସବୁ ଜାଣବାର ଦ୍ୱାରା ଆମର ବିକ୍ରି ବଟା କି କିଣା ବିକା ଲାଗି ସବୁ ସୁବିଧା ହେସି କି ନାଇଁ?
1: ବିଲକୁଲ ସୁବିଧା ହେସି ଗା,
2: ଆର ଚାଷ କରବାରେ ବି ସୁବିଧା ହେସି। ବୋଲେ କାଁ ଯେ ଡେରି କରମା, ଚାଲ ଇ ପହିଲା କିରି ବଜାର ହାଟର କଥା ଟିକେ ପକେଇ ଦେଉ ଇନେ।
1: ବିଲକୁଲ ଗା, ବୋଇଲେ ତମେ ଟିକେ କହିଦିଅ ଯେ ଆମର ଯେନ୍ ରାଉରକେଲା ଆଖର ପାଖର ଯେତିକି ଫେର ବଜାର ମାନେ ଅଛେ ଛୋଟ ବଡ଼, ସେ ଆଖେ ପାଖେ ହାରାହାରି ଏ ଯେନ୍ ପନିପରିବା ସବୁ କେନ୍ ଦରଦାମ ଥି ବିକ୍ରି ବଟା ହେଉଥିଲା ଯେ?
2: ବୋଇଲେ ଇନେ ଏନ୍ତା ଦେଖମା ବୋଇଲେ ଆଜିର୍କା ଆଲୁ କିଲୋ ପିଛା 20 ଟଙ୍କା, ପିଆଜ କୋଡ଼ିଏ ନୁ ପଚିଶ ଟଙ୍କା, ଅଦା ଶହେ କୋଡ଼ିଏ ଟଙ୍କା, ଲେସୁନ ଶହେ ଷାଠିଏ ଟଙ୍କା। ଆର ସେ ବାଗିର ଦେଖମା ବୋଇଲେ ବିଲାତି ପଚାଶ ଟଙ୍କା, ବାଇଗନ ତିରିଶ ନୁ ଚାଳିଶ ଟଙ୍କା, ଭେଣ୍ଡି କୋଡ଼ିଏ ନୁ ତିରିଶ ଟଙ୍କା, ବରବଟି ତିରିଶ ନୁ ଚାଳିଶ ଟଙ୍କା, କୁନ୍ଦୁରୁ ଚାଳିଶ ଟଙ୍କା, କରଲା ଚାଳିଶ ଟଙ୍କା, କାକେର ତିରିଶ ନୁ ଚାଳିଶ ଟଙ୍କା, ମାଖନ କୋଡ଼ିଏ ନୁ ତିରିଶ ଟଙ୍କା, କଚା କଦେଲ ଚାଳିଶ ନୁ ପଚାଶ ଟଙ୍କା, ପୁଟଲ ପଚାଶ ନୁ ଷାଠିଏ ଟଙ୍କା, ଫୁଲକୋବି ଚାଳିଶ ଟଙ୍କା, ବନ୍ଧାକୋବି କୋଡ଼ିଏ ନୁ ତିରିଶ ଟଙ୍କା, ଗାଜର ଚାଳିଶ ନୁ ପଚାଶ ଟଙ୍କା, ବିଟ ଚାଳିଶ ନୁ ପଚାଶ ଟଙ୍କା, ଲାଉକୁଟାକେ କୋଡ଼ିଏ ନୁ ତିରିଶ ଟଙ୍କା, ସାରୁ ପଚାଶ ଟଙ୍କା, ବୋଇଲେ କଞ୍ଚା ମିର୍ଚା ରହିଥିଲା ଇନେ ଅଶୀ ଟଙ୍କା।
1: ହଇ ଗା ହଇ ବୋଇଲେ ଇଟା ତ ଗଲା ବଜାର ହାଟର ହାଲଚାଲ ଶୁକ୍ରୁ।
2: ହଇ ହଇ
1: ବୋଇଲେ ଇ ଲାଗେ ଲାଗେ ଆମର ଯେନ୍ ପାନ ପାଗର ସୂଚନା ଟିକେ ଦେଇଦେତା ବୋଇଲେ ଭଲ ହେତା ଗା।
2: ହଇ ହଇ
1: ବୋଇଲେ ଆମର ପାନପାଗ ବିଭାଗ ସୁନ୍ଦରଗଡ଼ କିରେଇଠାନୁ ଯେନ୍ ସୂଚନା ଆସିଛେ ସେ ହିସାବ ନୁ ଆଇବା ଚବିଶ ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା ପ୍ରାୟତଃ ମେଘୁଆ ପାଗ ରହିବ ବୋଲିକରି ଅନୁମାନ କରାଯାଉଛେ। ଆର ସେ ହିସାବ ନୁ ଘଣ୍ଟା ପ୍ରତି ଦଶ କିଲୋମିଟର ପବନ ସାଙ୍ଗେ କେନ୍ କେନ୍ ସି ଜାଗାନୁ ଟିକେ ରହିଛେ ବର୍ଷା ପାନ ବି ହେବା ବୋଲିକରି ସୂଚନାଟା ଦେଖାଉଛେ। ଆର ଯଦି ତାପମାତ୍ରାକେ ଦେଖମା ବୋଇଲେ ସବୁଠାନୁ ଏତକା ଚାଳିଶ ଡିଗ୍ରୀ ସେଲସିୟସ ଆର ସବୁଠାନୁ କମ୍ ଅଠାଇଶ ଡିଗ୍ରୀ ସେଲସିୟସ ରହିବ ବୋଲିକରି ଅନୁମାନ କରାଯାଉଛେ। ହେନ୍ତା ନ ଆର୍ଦ୍ରତା ସବୁଠାନୁ ଏତକା ଶତକଡ଼ା ବୟାଲିଶ ଭାଗ ଆର ସବୁଠାନୁ କମ୍ ଶତକଡ଼ା ଚଉଦ ଭାଗ ରହିବାର ସମ୍ଭାବନା ରହିଛେ।
2: ବୋଇଲେ ଦାଦା ସବୁ କଥା ତ ଟିକେ ଚିକିର କହି ରଖିଲା ଆର ସମୟ ଭିତରେ ହେଇ ଆସିଲାନ।
1: ହଇ
2: ବୋଇଲେ ଆମର ଚାଷୀ ଭାଇ ଭଉଣୀ ମାନେ ନିହାତି ଧ୍ୟାନ ଦେବେ କି ଆପଣଙ୍କର ଆଡ଼େ ଚାଷବାସ କେନ୍ତା ହଉଛେ, କେନେ ସୁବିଧା ଅସୁବିଧା ମାନେ ରହୁଛେ, ଆମକେ ଲେଖିକିରି ଜଣାବେ।
1: ବିଲକୁଲ
2: ଆରୁ ଆମକେ ଚିଠି ଲେଖିବାର ଠିକଣା ହଉଛେ କ୍ଷେତ ଖମାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ ନମ୍ବର 769042।
1: ହଇ ଗା ହଇ ବୋଇଲେ ନିହାତି ଭାବରେ ଏ ସବୁ ଚିଠି ପତ୍ର ଥି ଆମର କାର୍ଯ୍ୟକ୍ରମ ବିଷୟରେ ଫେର ମତାମତ ଦେବେ କି କେନ୍ତା ଆମେ କର୍ମା, କେନ୍ କେନ୍ କଥା ମାନକେ ଧ୍ୟାନ ଦେଇକରି କଲେ ଟିକେ ଭଲ ହେବା, ସେ ହିସାବରେ ଫେର ଟିକେ ଲେଖିବେ ବୋଇଲେ ଆମକେ ଆଉ ଟିକେ ସୁବିଧା ହେଇଯିବା।
2: ନିହାତି ନିହାତି
1: ବୋଇଲେ ଆଜିର୍ ଲାଗି ଆମର ସୁକୁ ଭାଇ ଆରୁ ଇ ଯେନ୍ ମଙ୍ଗଲୁ ଭାଇକେ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ କ୍ଷେତ ଖମାରୁ ବିଦାୟ ଦଉନ୍। ଜୁହାର।

ପ୍ରଚାର କଲୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଖେତ୍ ଖମର। ଆଜି ଏଥିରେ ଶୁଣିଲେ ଆଲୋଚନା ଖରିଫ ଧାନ ଫସଲ ପ୍ରସ୍ତୁତି ଯୋଜନା ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କଲେ ଅଗ୍ରଣୀ ଚାଷୀ ସୋମନାଥ ଏକା। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ବିନୟ କୁଲୁ। ଶ୍ରୋତାବନ୍ଧୁମାନେ ଟ୍ୟୁନ୍ କରୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଆସନ୍ତୁ ଶୁଣିବା ବବି ଜାସୁସ୍ ଫିଲ୍ମର ଏହି ଗୀତଟି, ପାପୁନ୍ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ।

ଗୁଜାରେସ୍ ଫିଲ୍ମ ର ଗୀତଟି ଶୁଣୁଥିଲେ ସୁନିଧି ଚୌହାନଙ୍କ କଣ୍ଠରେ। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଫିଲ୍ମ ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ ରଖୁଛି 8249809672।

ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆପଣମାନେ ଶୁଣୁଥିଲେ ଜଗର୍ସ ପାର୍କ ଫିଲ୍ମର ଏହି ଗୀତଟି ଅଦନାନ ସାମିଙ୍କ କଣ୍ଠରେ। ଶ୍ରୋତା ବନ୍ଧୁ, ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦିଲ୍ ଚାହତା ହେ ଫିଲ୍ମରୁ, ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ କଣ୍ଠରେ।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆରମ୍ଭ କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଅଶୋକ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, କୁନା ତ୍ରିପାଠୀଙ୍କ ରଚନା।

ରତିକାନ୍ତ ଶତପଥୀଙ୍କ କଣ୍ଠରେ ଶୁଣିଥିଲେ ଗୀତଟି ମହମ୍ମଦ ନିଜାମଙ୍କ ରଚନା। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ତପୋ ମିଶ୍ରଙ୍କ କଣ୍ଠରେ ମୋହିତ ଚକ୍ରବର୍ତ୍ତୀଙ୍କ ରଚନାରୁ।

ସଂଗ୍ରହ ମହାନ୍ତିଙ୍କ କଣ୍ଠରେ ଶୁଣିଥିଲେ ଗୀତଟି, ଗୀତ ରଚନା କରିଥିଲେ ତପୁ ନାୟକ। ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ଆଜିର ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672। ଆକାଶବାଣୀ ରାଉରକେଲା। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଭିଜି ଯୋଗ ବେହେଲା ବାଦନ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଭିଜି ଯୋଗ ବେହେଲା ବାଦନ। ଶ୍ରୋତା ବନ୍ଧୁମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶ୍ରୋତା ବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହି ରଖୁଛି 8249809672।